ଆକାଶବାଣୀ ବାରିପଦା, ଆଜି ମଙ୍ଗଳବାର 1948 ଶତାବ୍ଦ ଆଶ୍ୱିନ ମାସ 21 ଦିନ, ଇଂରାଜୀ 2026 ମସିହା ଅକ୍ଟୋବର 13 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 5:58

ସଫଳତା ଆପେ ଆପେ ଆସେ ନାହିଁ କିମ୍ବା ଆଶା କରିଲେ ତୁରନ୍ତ ହୋଇଯାଏ ନାହିଁ। ସେଥିପାଇଁ ଶ୍ରମ, ଶକ୍ତି ଏବଂ ଏକାଗ୍ରତା ଜରୁରୀ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଶିଳ୍ପୀ ଲୋପିତା ମିଶ୍ର ଗାଇଥିବା ଭକ୍ତିଗୀତଟି, ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ଅନୁଚିନ୍ତା ନିବେଦନ କରିଛନ୍ତି ସଂକର୍ଷଣ ମଙ୍ଗରାଜ।
1: ଦେବୀ ପୂଜା ପରମ୍ପରା କେଉଁ ଆବହମାନ କାଳରୁ ଆମ ଦେଶରେ ପ୍ରଚଳିତ ହୋଇଆସୁଛି। ସାଧାରଣତଃ ଏହି ପୂଜା ବସନ୍ତ କାଳରେ ଅନୁଷ୍ଠିତ ହୋଇଥାଏ। ଆଜିକାଲି ଶାରଦୀୟ ଦୁର୍ଗାପୂଜା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ପୂଜା କହିଲେ ଲୋକମାନେ ଦୁର୍ଗାପୂଜାକୁ ବୁଝୁଛନ୍ତି ଏବଂ ଏହି ଦୁର୍ଗାପୂଜା ପଦ୍ଧତି ପଶ୍ଚିମବଙ୍ଗକୁ କେନ୍ଦ୍ର କରି ସମଗ୍ର ପୂର୍ବ ଭାରତରେ ବହୁଳ ଭାବେ ପ୍ରଚଳିତ। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ତିଥିରୁ ମା ଦୁର୍ଗାଙ୍କର 16 ଦିନ ବ୍ୟାପୀ ପୂଜା ଉପାସନା କରାଯାଏ। ତା ପୂର୍ବଦିନ ସହସ୍ର କୁମ୍ଭାଭିଷେକ ହୋଇ ମାଙ୍କର ଆବାହନ ବା ଦେବୀଙ୍କୁ ଉତ୍ଥାପନ କରାଯାଏ। ଓଡ଼ିଶାର ପୁରପଲ୍ଲୀରେ ପୂଜା ପାଉଥିବା ଦେବୀମାନେ ଗ୍ରାମଦେବତୀ ରୂପେ ଖ୍ୟାତ। ସେମାନଙ୍କ ନିକଟରେ ଶରତ କାଳରେ 16 ଦିନ ଧରି ବିଶେଷ ପୂଜା କରାଯାଏ ଏବଂ ଗ୍ରାମବାସୀମାନେ ଜନ୍ତାଳ କରନ୍ତି। ମାଙ୍କ ନିକଟରେ ପୂଜା ହୋଇଥିବା ଶଙ୍ଖୁଡ଼ି ଭୋଗକୁ ଜନ୍ତାଳ କହନ୍ତି ଏବଂ ଗ୍ରାମବାସୀମାନେ ଏକାଠି ଏକା ପଙ୍ଗତରେ ବସି ପ୍ରସାଦ ସେବନ କରନ୍ତି। ଏତଦ୍ ଭିନ୍ନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଦେବୀପୀଠମାନଙ୍କରେ ମହା ଆଡ଼ମ୍ବର ସହକାରେ ପୂଜା ଉପାସନା କରାଯାଏ। ସେହି ପୀଠଗୁଡ଼ିକ ହେଲା ଝଙ୍କଡ଼ର ମା' ସାରଳାଙ୍କ ପୀଠ, ପୁରୀର ମା' ବିମଳାଙ୍କ ପୀଠ, ମା' ଶ୍ୟାମାକାଳୀ ପୀଠ, ମା' ଦକ୍ଷିଣକାଳୀଙ୍କ ପୀଠ, କୋଣାର୍କର ମା' ରାମଚଣ୍ଡୀଙ୍କ ପୀଠ, ବାଙ୍କୀର ମା' ଚର୍ଚ୍ଚିକାଙ୍କ ପୀଠ, ତାଳଚେରର ମା' ହିଙ୍ଗୁଳାଙ୍କ ପୀଠ, ବାଣପୁରର ମା' ଭଗବତୀଙ୍କ ପୀଠ, ସମ୍ବଲପୁରର ମା' ସମଲେଶ୍ୱରୀଙ୍କ ପୀଠ, କଟକର ମା' କଟକ ଚଣ୍ଡୀ।

ଚଣ୍ଡୀ, ମା ଗଡ଼ଚଣ୍ଡୀଙ୍କ ପୀଠ, କାକଟପୁରର ମା ମଙ୍ଗଳାଙ୍କ ପୀଠ, ଏତଦ୍ ଭିନ୍ନ ମା ଭଟ୍ଟାରିକା, ମା କିଚକେଶ୍ୱରୀ, ମା ଜଗଜ୍ଜନନୀ, ମା ତାରାତାରିଣୀ, ମା ନାରାୟଣୀ ଏବଂ ମା ଘଟଗାଁ ତାରିଣୀଙ୍କ ପୀଠର ପ୍ରସିଦ୍ଧି ମଧ୍ୟ ରହିଛି। ଏହି ପୀଠ ଦେବୀମାନଙ୍କର ପୂଜା ଆରାଧନା ବର୍ଷସାରା ଲାଗି ରହିଥାଏ। ବାସନ୍ତିକ ଓ ଶାରଦୀୟ ଦୁର୍ଗାପୂଜା ଅବସରରେ ବିଶେଷ ପୂଜା ଅନୁଷ୍ଠିତ ହୁଏ, କିନ୍ତୁ ଶାରଦୀୟ ଦୁର୍ଗାପୂଜା ଅବସରରେ ସହର, ବଜାର, ଗାଁ ଗଣ୍ଡା ଚାରିଆଡ଼େ ଚତୁର୍ଭୁଜା, ଅଷ୍ଟଭୁଜା, ଦଶଭୁଜା, ମୃଣ୍ମୟୀ ଦୁର୍ଗାମୂର୍ତ୍ତିମାନ ନିର୍ମିତ ହୋଇ ତାଙ୍କ ସହିତ ଶିବ, ଗଣେଶ, କାର୍ତ୍ତିକଙ୍କୁ ମଧ୍ୟ ପୂଜା କରାଯାଉଛି। ଏହି ପୂଜା ମୁଖ୍ୟତଃ ଉତ୍ତର ଭାରତରେ 9 ଦିନ ଧରି ପାଳିତ ହୁଏ। ସାଧାରଣ ଭାବେ ମା ଦୁର୍ଗାଙ୍କର ପୂଜା ଆଶ୍ୱିନ ମାସ ଶୁକ୍ଳପକ୍ଷ ଷଷ୍ଠୀଠାରୁ ଆରମ୍ଭ ହୋଇ ମହାସପ୍ତମୀ, ମହାଅଷ୍ଟମୀ ଓ ମହାନବମୀ ଦିନ ମହାସମାରୋହରେ ଅନୁଷ୍ଠିତ ହୁଏ। ଦଶହରା ଦିନ ଆୟୁଧ ପୂଜା ଶେଷରେ ବିସର୍ଜନ ନୀତି ଅନୁଷ୍ଠିତ ହୁଏ। ଉତ୍ତର ଭାରତରେ ଦଶହରା ଦିନ ରାବଣ ପୋଡ଼ି ଅନୁଷ୍ଠିତ ହୁଏ। ଏହି ଦିନ ଦଶଶିର ରାବଣଙ୍କୁ ସ୍ୱର୍ଣ୍ଣମୟ ଲଙ୍କାପୁର ହରାଇଥିବାରୁ ଏହାର ନାମ ଦଶହରା ବୋଲି ସେମାନେ ମତ ଦିଅନ୍ତି। ପ୍ରକୃତ ପକ୍ଷେ ମହାପ୍ରତାପୀ ଦଶାନନ ରାବଣଙ୍କୁ ବଧ କରିବା ପାଇଁ ଭଗବାନ ଶ୍ରୀରାମଚନ୍ଦ୍ର ମା ଦୁର୍ଗାଙ୍କର ଆବାହନ କରିଥିଲେ। ଆଷାଢ଼ ମାସରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଏହି ଚତୁର୍ମାସ୍ୟା କାଳରେ ସମସ୍ତ ଦେବଦେବୀ ଶୟନ କରିଥାନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀରେ ଶ୍ରୀହରି ଶୟନ କରନ୍ତି, ତ୍ରୟୋଦଶୀରେ ମହାଦେବ ଶିବ ଶୟନ କରନ୍ତି, ମା ଦୁର୍ଗା ଶୟନ କରନ୍ତି ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ ତିଥିରେ। ଭଗବାନ ଶ୍ରୀରାମଚନ୍ଦ୍ର ମାଙ୍କୁ ଆବାହନ କଲେ ଆଶ୍ୱିନ ମାସ କୃଷ୍ଣପକ୍ଷ ସପ୍ତମୀ ତିଥିରେ। ତା ପରଦିନ ମୂଳାଷ୍ଟମୀ ତିଥିରେ 16 ଦିନାତ୍ମକ ପୂଜା ଆରମ୍ଭ କରିଦେଲେ। କାର୍ତ୍ତିକ ମାସରେ ସମସ୍ତ ଦେବଦେବୀ ଶୟନ ତ୍ୟାଗ କରନ୍ତି। ବିବାହ, ବ୍ରତ ଆଦି ଉତ୍ସବମାନ ମାର୍ଗଶିର ମାସରୁ ଆରମ୍ଭ କରିବା ବିଧି ରହିଛି। ମା ଦୁର୍ଗା ଅଶୁଦ୍ଧ କାଳରେ ପହୁଡ଼ ଭାଙ୍ଗି ଉଠିବେ ବା କିପରି? ଏଣେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଆକୁଳ ପ୍ରାର୍ଥନା ଶୁଣି ସେ ଶୋଇ ରହିବେ ବା କେମିତି? ଏସବୁ ସତ୍ତ୍ୱେ ସେ ଶ୍ରୀରାମଚନ୍ଦ୍ରଙ୍କୁ ପରୀକ୍ଷା କଲେ। ତାଙ୍କ ପୂଜା ପାଇଁ ସଂଗୃହୀତ 108 ପଦ୍ମଫୁଲରୁ ଗୋଟିଏ ଅପହରଣ କରି ନେଇଗଲେ। ଏ କଥା ଶ୍ରୀରାମଚନ୍ଦ୍ର ଜାଣିନଥିଲେ। ପୂଜା କାଳରେ ଗୋଟିଏ ଫୁଲର ଅଭାବ ହେବା ଦେଖି ସେ ନିଜର ପଦ୍ମଲୋଚନକୁ ପୁଷ୍ପାଞ୍ଜଳି ରୂପେ ଦେବା ପାଇଁ ଉଦ୍ୟତ ହୁଅନ୍ତେ ମା ବାରଣ କଲେ ଏବଂ ପ୍ରସନ୍ନ ହୋଇ ଶତ୍ରୁ ନିଧନ କରିବା ପାଇଁ ଶକ୍ତି ପ୍ରଦାନ କଲେ। ଅକାଳରେ ଭଗବାନ ଶ୍ରୀରାମଚନ୍ଦ୍ର ମାଙ୍କୁ ବୋଧନ କରିଥିବାରୁ ଶାରଦୀୟ ଦୁର୍ଗାପୂଜାକୁ ଅକାଳ ବୋଧନ ବୋଲି କୁହାଯାଏ।

ଶୁଣୁଥିଲି ଅନୁଚିନ୍ତା। ନିବେଦନ କରିଥିଲେ ସଂକର୍ଷଣ ମଙ୍ଗରାଜ। ଆକାଶବାଣୀ କଟକ। ଆସନ୍ତା ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 186ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହାଦେବ ଚିତ୍ରକେତୁଙ୍କର ବିଭୂତିମତ୍ତତା ଦେଖି ନୀରବ ରହିଛନ୍ତି। ପାର୍ବତୀ କିନ୍ତୁ ତାର ଅପରାଧ କ୍ଷମା କରିନାହାନ୍ତି, ଅସୁର ଯୋନି ପ୍ରାପ୍ତ ହେବାକୁ ଅଭିଶାପ ଦେଇଛନ୍ତି। ଏହି ଅଭିଶାପରୁ ଚିତ୍ରକେତୁ ବୃତ୍ରାସୁର ହୋଇ ଜନ୍ମିଥିଲା। ଚିତ୍ରକେତୁ ଉପାଖ୍ୟାନ ଶେଷରେ ଶ୍ରୀ ଶୁକଦେବ ପୁନରାୟ ସୃଷ୍ଟି ବିସ୍ତାର ବର୍ଣ୍ଣନା କରିଛନ୍ତି। ଏହି ପ୍ରସଙ୍ଗରେ ଦୈତ୍ୟ ଜନନୀ ଦିତି ପୁତ୍ରହନ୍ତା ଇନ୍ଦ୍ରଙ୍କୁ ବିନାଶ କରିବାକୁ ସମର୍ଥ ପୁତ୍ରଟିଏ ଚାହିଁବାରୁ କଶ୍ୟପ ତାଙ୍କୁ ହରିତୋଷଣ ବ୍ରତ ପାଳନ କରିବାକୁ କହିଛନ୍ତି।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 186ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଦୁଃଖେଶ୍ୟାମ ତ୍ରିପାଠୀ, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁଭାଷ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ। ଏହି କାର୍ଯ୍ୟକ୍ରମ ଡିଡିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଉଚ୍ଚ ଜମିରେ ଟମାଟୋ, ସଅଳ କିସମ, ଫୁଲକୋବି ଚାରା ପକାନ୍ତୁ। ଧାନ ଫସଲରେ ଗଣ୍ଠି ଛାଡ଼ିବା ବା ଗର୍ଭ ସଞ୍ଚାର ଆରମ୍ଭ ହେବା ଅବସ୍ଥାରେ ଅଧିକ ଅମଳକ୍ଷମ ଧାନ କିସମ ପାଇଁ କ୍ଷେତରେ ଉପଯୁକ୍ତ ଆର୍ଦ୍ରତା ଥିବା ସମୟରେ ଏକର ପ୍ରତି 17 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ବାଲିଆ ଜମି ହୋଇଥିଲେ 17 କିଲୋଗ୍ରାମ ୟୁରିଆ ସାର ସହିତ 15 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ସାର ପ୍ରୟୋଗ କରନ୍ତୁ। ଶଙ୍କର ବା ହାଇବ୍ରିଡ୍ ଧାନ ପାଇଁ ଏକର ପ୍ରତି 20 କିଲୋଗ୍ରାମ ୟୁରିଆ ସହିତ 20 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ସାର ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଧାନ ଫସଲରେ 50 ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ ନାମକ କୀଟନାଶକ କିମ୍ବା 60 ମିଲି କ୍ଲୋରାନ୍ ଟ୍ରାନିଲିପ୍ରୋଲ୍ କିମ୍ବା 50 ଗ୍ରାମ କ୍ରୋମା ଫେନିଜାଇଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ନିୟମିତ ଫସଲରେ ପୋକ ଓ ରୋଗର ସର୍ବେକ୍ଷଣ କରନ୍ତୁ ଏବଂ ରୋଗ ଓ ପୋକର ନିୟନ୍ତ୍ରଣ ପାଇଁ ଜମିକୁ ସର୍ବଦା ଘାସମୁକ୍ତ ରଖନ୍ତୁ। ଶୋଷକ କୀଟମାନଙ୍କର ନିରୀକ୍ଷଣ ଏବଂ ନିୟନ୍ତ୍ରଣ ପାଇଁ ଏକର ପିଛା 8ଟି ଅଠା ଲାଗିଥିବା ହଳଦିଆ ଜନ୍ତାକୁ ଜମିରେ ଲଗାନ୍ତୁ। ବର୍ତ୍ତମାନ ସମୟରେ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳା ପିଠିଆ ଗଛ ଡିଆ ପୋକ ଲାଗିବାର ସମ୍ଭାବନା ଅଛି। ଏହି ପୋକ ଗୁଡ଼ିକର ପରିଚାଳନା ପାଇଁ ଅଧିକ ଯବକ୍ଷାରଜନ ସାର ବ୍ୟବହାର କରନ୍ତୁ ନାହିଁ। ଧାନ ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ ନାହିଁ। ଜଳ ନିୟନ୍ତ୍ରଣର ସୁବିଧା ଥିଲେ ପର୍ଯ୍ୟାୟକ୍ରମେ ଜଳସେଚନ ଏବଂ ନିଷ୍କାସନ କରନ୍ତୁ, ଯେମିତିକି କ୍ରମାଗତ ଭାବରେ ମାଟି ଓଦା ଏବଂ ଶୁଖିଲା ରହିବ। ସୂର୍ଯ୍ୟାଲୋକ ଏବଂ ବାୟୁ ଚଳାଚଳ ପାଇଁ ପୂର୍ବରୁ ପଶ୍ଚିମ ଦିଗକୁ 6 ଫୁଟ ବ୍ୟବଧାନରେ ପାହି କରନ୍ତୁ। ଏହି ରୋଗରେ ଆକ୍ରାନ୍ତ ପିଲ୍ର ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ। ପିଲ୍ ଗୁଡ଼ିକ ଖୁବ୍ ଲମ୍ବା ଏବଂ ସରୁଆ ହୋଇ କ୍ରମଶଃ ମରିଯାଏ। ଏହି ରୋଗରୁ ରକ୍ଷା ପାଇବା ପାଇଁ କ୍ଷେତରେ ଅଧିକ ଠିଆ ପାଣି ରଖନ୍ତୁ ନାହିଁ। ରାସାୟନିକ ଉପାୟରେ ମୂଳ ସଢା ରୋଗର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 400 ଗ୍ରାମ ମେଟାଲେକ୍ସେଲ ଓ ମାନକୋଜେବ୍ର ମିଳିତ ଫିମ୍ପିନାଶକ କିମ୍ବା 400 ଗ୍ରାମ କାର୍ବିନ୍ଡାଜିମ୍ ଓ ମାନକୋଜେବ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବିରି କିମ୍ବା ମୁଗ ଫୁଲ ଛୁଇଁ ଧରିବା ଅବସ୍ଥାରେ ପତ୍ରମୋଡ଼ା ରୋଗ ହେଲେ ପତ୍ର ତଳପଟକୁ ମୋଡ଼ି ହୋଇ ଛୋଟ ହୋଇ

0: ହୋଇଯାଏ। ଗଛ ଛୋଟ ଥିବା ସମୟରେ ଏହି ରୋଗ ହେଲେ ଫଳ ସଂଖ୍ୟା କମିଯାଏ। ଏହି ରୋଗ ଧଳା ମାଛି ଦ୍ୱାରା ବ୍ୟାପିଥାଏ, ତେଣୁ ଏହାର ପ୍ରତିକାର କରିବା ପାଇଁ ଏହାର ବାହକକୁ ଦମନ କରିବା ଦରକାର। ଆକ୍ରାନ୍ତ ଗଛକୁ ଉପାଡ଼ି ଦୂରରେ ନଷ୍ଟ କରନ୍ତୁ। ଗଛର ମୂଳରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ। ଏକର ପ୍ରତି 10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ପ୍ରାଥମିକ ଅବସ୍ଥାରେ ଧଳା ମାଛିର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଫୁଲ ଧରିବା ବା ଛୁଇଁ ଧରିବା ଅବସ୍ଥାରେ ବର୍ଷା ପରେ ଚିନାବାଦାମ ଫସଲରେ ମୂଳ ଓ କାଣ୍ଡ ପଚା ରୋଗ ଲାଗିବାର ସମ୍ଭାବନା ଅଛି। ଚିନାବାଦାମ ଫସଲରେ ମୂଳ ଓ କାଣ୍ଡ ପଚା ରୋଗର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 400 ମିଲି ଭାଲିଡୋମାଇସିନ କିମ୍ବା 400 ଗ୍ରାମ ହେକ୍ସାକୋନାଜୋଲ ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲି କୃଷି ସୂଚନା, ଏଥିରୁ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲାମାନଙ୍କର ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ଶୁଣିଲେ ପାଣିପାଗର ସୂଚନା।

ଦିନ 12ଟାରେ ଚହଲା, ଆଜି ଏଥିରେ ରହିଛି ଝୁମର ଗୀତ। ଯୁବବାଣୀ ସନ୍ଧ୍ୟା 6ଟାରେ 6:30ରେ ସୂଚନା ଓ ସମ୍ବାଦ। ଆଦିବାସୀ ସଙ୍ଗୀତ କ୍ରମରେ ଆଜି ଶୁଣିବେ କଲହ ଗୀତ। ରାତି 7ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 8ଟାରେ। ରାତି 8:30ରେ ପ୍ରକୃତି ଓ ପରିବେଶ। ଆଜି ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ହିମସ୍ଖଳନ। ଗୀତ ଅତୀତ ରାତି 8:40ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30ରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ତ ଜାଣିଲେ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଅଳ୍ପ ସମୟ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଝାଡ଼ଖଣ୍ଡର ପୂର୍ବତନ ସାଂସଦ ବ୍ରଜମୋହନ ରାମଙ୍କୁ ଓଡ଼ିଶାର 29ତମ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ରାମ ବର୍ତ୍ତମାନର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କ ସ୍ଥାନରେ କାର୍ଯ୍ୟ କରିବେ। ରାଷ୍ଟ୍ରପତି ଭବନରୁ 6ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କେରଳମର ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁ ଓ ସିକିମ୍ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଧଲ ସିଂ ବିସେନ୍ଙ୍କୁ ଉତ୍ତରାଖଣ୍ଡ ଓ ଦୁଷ୍ୟନ୍ତ ଗୌତମଙ୍କୁ ସିକିମ୍ର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଓ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ କେନ୍ଦ୍ର ସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଥଇଥାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ଗୋପାଳୀଜୀ ମନ୍ଦିର, ଅତିବଡ଼ି ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ଏବଂ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବ୍ୟାପକ ଅଂଶଗ୍ରହଣକୁ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଶଂସା କରିଛନ୍ତି। ଭୁବନେଶ୍ୱର ୟୁନିଟ୍ ଏକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟର 48,000ରୁ ଅଧିକ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ 180 ଜଣ ଚୟନିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ 8 ଜଣଙ୍କୁ ପୁରସ୍କୃତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଅଭିଯାନ ଅଧୀନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଗତକାଲି ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗ ଦ୍ୱାରା ଆୟୋଜିତ ସମର୍ପଣ ସେବା ଓ ସେବକ ସମ୍ମାନ 2026ରେ ଯୋଗଦେବା ଅବସରରେ ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି।

0: ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଲାଗି ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଜ୍ଞାନ ଭାରତମ୍ ଯୋଜନା ଅଧୀନରେ ଶ୍ରୀମନ୍ଦିର ସହ ସମ୍ପର୍କିତ ପୁରାତନ ପୋଥି ଓ ଗ୍ରନ୍ଥର ଡିଜିଟାଇଜେସନ୍ ଜରିଆରେ ସଂରକ୍ଷଣ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ତଥା ଢେଙ୍କାନାଳ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଶାଲିନୀ ପଣ୍ଡିତ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲାର ଗୋବିନ୍ଦପୁରସ୍ଥିତ ମ୍ୟାଙ୍ଗୋ ହବ୍ କେନ୍ଦ୍ର, ମହର୍ଷି ଦୟାନନ୍ଦ ସେବା ମିଶନ, ଶକ୍ତି ସଦନ ଓ ଜୀବନଜ୍ୟୋତି ଭୌତିକ ଭିନ୍ନକ୍ଷମ ବିଦ୍ୟାଳୟ ତଥା ଅନ୍ୟାନ୍ୟ କେନ୍ଦ୍ର ପରିଦର୍ଶନ କରି ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ସେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। କେନ୍ଦୁଝର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ 140 ଜଣ ବରିଷ୍ଠ ନାଗରିକ ବାରଣାସୀ ଏବଂ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସାତଦିନିଆ ଯାତ୍ରା କାଳରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ସୁପରିଚାଳନା ନିମନ୍ତେ ଜଣେ ସହଯୋଗୀ ଅଧିକାରୀ ସେମାନଙ୍କ ସହ ଯାତ୍ରା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। 1954 ମସିହାରୁ ଆରମ୍ଭ ହୋଇଥିବା ନବରାତ୍ର ପୂଜା ସମୟରେ ଜଗତଜନନୀ ମା' ଦୁର୍ଗାଙ୍କୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରିବାର ପରମ୍ପରା ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ସମ୍ପର୍କିତ ସମସ୍ୟାକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ 1998 ମସିହାରେ ସଂଯୁକ୍ତ ରାଷ୍ଟ୍ର ମହାସଭା ପକ୍ଷରୁ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପରିବାରରୁ ପ୍ରସ୍ତୁତି ଆରମ୍ଭ। ଅମୃତ ସରୋବର ଯୋଜନାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବରଣ୍ଡୁଆ ଗ୍ରାମରେ ଥିବା ପାର୍କର ଉନ୍ନତିକରଣ ଲାଗି ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ପାର୍କର ସୌନ୍ଦର୍ଯ୍ୟକରଣ ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ 70ତମ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଚାରିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 600 ଜଣ ଛାତ୍ରଛାତ୍ରୀ ବ୍ୟାଡମିଣ୍ଟନ, ଫେନ୍ସିଂ, ଥାଙ୍ଗଟା ଏବଂ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସୁବର୍ଣ୍ଣପୁରର ଗାନ୍ଧି ଷ୍ଟାଡିୟମରେ ଆଜିଠାରୁ 14 ବର୍ଷରୁ କମ୍ ବାଳକ ଫୁଟବଲ ଚମ୍ପିଅନ୍ସିପ୍ ଆରମ୍ଭ ହେଉଛି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ 30ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଆଜି ଅପରାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ ଏହି ପ୍ରତିଯୋଗିତାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ପ୍ରଦୂଷଣ ଜନିତ ଶ୍ୱାସ ରୋଗ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଜ୍ୟୋତି ପଟ୍ଟନାୟକ।
2: ବାୟୁମଣ୍ଡଳରେ ଥିବା ବିଭିନ୍ନ କଣିକାର ପ୍ରଦୂଷଣ ଜୀବଜନ୍ତୁ ତଥା ମାନବ ଜଗତରେ ସମସ୍ତ ଜୀବମାନଙ୍କର କ୍ଷୟକ୍ଷତି ଘଟାଇଥାଏ। ଏହି ବାୟୁ ପ୍ରଦୂଷଣ ବିଶେଷ କରି ଶ୍ୱାସକ୍ରିୟା ଉପରେ ଅଧିକ କୁପ୍ରଭାବ ପକାଇଥାଏ। ବାୟୁ ପ୍ରଦୂଷଣକୁ ପ୍ରଧାନତଃ ଅନ୍ତ ଏବଂ ବହିର୍ବିଭାଗରେ ବିଭକ୍ତ କରାଯାଏ। ବାୟୁମଣ୍ଡଳର ଏହି ବିଭିନ୍ନ ପ୍ରଦୂଷିତ କଣିକା ସମୂହ ବିବିଧ ପ୍ରକାରର ଶ୍ୱାସରୋଗ ଯଥା କାଶକଫ, ଧଇଁପେଲା, ବ୍ରଙ୍କାଇଟିସ୍, ଆଜମା ଭଳି ବହୁତ ଶ୍ୱାସରୋଗ ସୃଷ୍ଟି କରିଥାଏ। ବିଶେଷ କରି ପିଲାମାନେ ପ୍ରଦୂଷିତ ବାୟୁମଣ୍ଡଳରେ ଖେଳିବା ଦ୍ୱାରା ସେମାନଙ୍କଠାରେ 3-4 ଗୁଣ ଶ୍ୱାସ ବା ଆଜମାର ଲକ୍ଷଣ ଦେଖାଯାଏ। ଗୋବର ଗ୍ୟାସ୍ ପ୍ଲାଣ୍ଟ ଏବଂ ଘର ଚୁଲିଠାରୁ ଆରମ୍ଭ କରି ବିଭିନ୍ନ କଳକାରଖାନା ତଥା ଚିମ୍ନିରୁ ନିର୍ଗତ ଧୂଆଁରୁ ଫର୍ମାଲ୍ଡିହାଇଡ୍, କାର୍ବନ୍ ଡାଇଅକ୍ସାଇଡ୍, ସଲ୍ଫର ଡାଇଅକ୍ସାଇଡ୍, ହାଇଡ୍ରୋଜେନ୍ ସଲ୍ଫାଇଡ୍ ଭଳି ବହୁ ପ୍ରଦୂଷିତ ପଦାର୍ଥ ବାୟୁମଣ୍ଡଳରେ ପ୍ରଦୂଷଣ ସୃଷ୍ଟି କରିଥାନ୍ତି, ଯାହାକି ବହୁ ପ୍ରକାର ଶ୍ୱାସରୋଗ ସୃଷ୍ଟି କରିଥାଏ। କ୍ରସର, ଖଣି ଖାଦାନରେ ଏବଂ କଳକାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏବଂ ଭାରୀ ଯାନବାହନ କିମ୍ବା ଟ୍ରକ୍ ଆଦି ଚଲାଉଥିବା ଡ୍ରାଇଭରମାନେ ଅଧିକ ମାତ୍ରାରେ ଶ୍ୱାସରୋଗରେ ପୀଡ଼ିତ ହୋଇଥାନ୍ତି। ଏମାନଙ୍କଠାରେ ଫୁସ୍ଫୁସ୍ କ୍ୟାନ୍ସର ମଧ୍ୟ ହେବାର ଅଧିକ ସମ୍ଭାବନା ଥାଏ। ଦେଖାଯାଇଛି ଡିଜେଲ ଧୂଆଁରୁ ନିର୍ଗତ ବାଷ୍ପ ଶ୍ୱାସରୋଗ ପାଇଁ ଅଧିକ କ୍ଷତିକାରକ। ପେଟ୍ରୋଲ ପୋଡ଼ା ଧୂଆଁ ଛଡ଼ା କୋଇଲା ଖଣିରୁ ବାହାରୁଥିବା ଧୂଆଁରୁ ସୃଷ୍ଟି ହେଉଥିବା ଅଧିକ ସଲ୍ଫର ଡାଇଅକ୍ସାଇଡ୍ ଆଜମାକୁ ଅଧିକ କଷ୍ଟ ଦେବା ସହ କ୍ରନିକ ବ୍ରଙ୍କାଇଟିସ୍କୁ ମଧ୍ୟ ବେଶୀ ଗୁରୁତର କରିଥାଏ। ରୋଡ୍ରେ ଯାଉଥିବା ମୋଟର ଭେହିକଲ, ଇଲେକ୍ଟ୍ରିକ୍ ଉପକରଣର ବହୁଳ ବ୍ୟବହାରରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍ସାଇଡ୍ ଭଳି କ୍ଷତିକାରକ ଦୂଷିତ ବାୟୁ ଶ୍ୱାସକ୍ରିୟା ଜନିତ ରୋଗ ଯଥା କ୍ରନିକ ବ୍ରଙ୍କାଇଟିସ୍, ଆଜମା ଭଳି ରୋଗର ବୃଦ୍ଧି ପାଇଁ ଅତିମାତ୍ରାରେ ଦାୟୀ। ଏହାଛଡ଼ା ଆଉ ଏକ

0: ପ୍ରଧାନ ଦୂଷିତ ବାୟୁ ହେଉଛି ଓଜନ, ଯାହାକି ଶ୍ୱାସରୋଗ ସୃଷ୍ଟି କରିବା ଅର୍ଥାତ୍ ବିଭିନ୍ନ ଶ୍ୱାସରୋଗ, ଆଜମା, କ୍ରୋନିକ ବ୍ରଙ୍କାଇଟିସ୍ ଆଦି ସୃଷ୍ଟି ଏବଂ ବୃଦ୍ଧି କରିବାର ଭୂମିକା ଦେଇଥାଏ। ଏହି ଓଜନ ବାୟୁ ଗୃହରେ ବ୍ୟବହୃତ ଇଲେକ୍ଟ୍ରିକ ଉପକରଣ ମାନ ଯଥା ଇନଭର୍ଟର, ଫଟୋକପି ମେସିନ, ଏୟାର ପ୍ୟୁରିଫାୟର ଏବଂ ମୋଟର ଭେହିକଲରୁ ହିଁ ବାହାରିଥାଏ। ବିଶ୍ୱର ବିକାଶୋନ୍ମୁଖୀ ଦେଶରେ କାଠ ଓ ଗୋବରରୁ ବାହାରୁଥିବା ଧୂଆଁର ଅଧିକ ବୃଦ୍ଧି ଲାଗି ବ୍ରଙ୍କାଇଟିସ୍ର ଅଗ୍ରଗତି ହିଁ ଦାୟୀ। ବିଶ୍ୱର ବାୟୁ ପ୍ରଦୂଷଣ ଆଜି ଏକ ବିରାଟ ସମସ୍ୟା ଭାବେ ଦଣ୍ଡାୟମାନ। ଘରେ ବାହାରେ ସବୁଠି ବାୟୁ ପ୍ରଦୂଷଣ ସ୍ତର ଆସାଦିତ ଭାବେ ଆକାଶ ଛୁଆଁ ହୋଇ ଚାଲିଛି। ଆମେ ଜାଣିଥିବା କଥା ଯେ ଅଧିକ ମାତ୍ରାର ଦୂଷିତ ଧୂଆଁ ଭିତରୁ ଫ୍ଲୋରୋକାର୍ବନ ଭଳି ଦୂଷିତ ବାୟୁ ନିର୍ଗତର କୁପ୍ରଭାବରେ ଶ୍ୱାସ ଓ ବ୍ରଙ୍କାଇଟିସ୍ ଭଳି ରୋଗର ଅଧିକ ସୃଷ୍ଟି ଏବଂ ଦ୍ରୁତ ବୃଦ୍ଧି ହିଁ ଅତିମାତ୍ରାରେ ଦାୟୀ। ଆଜି ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରି ନିମ୍ନଗାମୀ କରିବାର ଉପାୟ ଗ୍ରହଣ କରିବା ଆମ ସମସ୍ତଙ୍କ ପାଇଁ ଏକ ବିରାଟ ଆହ୍ୱାନ।
1: ଆମର ସ୍ୱାସ୍ଥ୍ୟରେ ପ୍ରଦୂଷଣ ଜନିତ ଶ୍ୱାସ ରୋଗ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଜ୍ୟୋତି ପଟ୍ଟନାୟକ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 6 ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି, ବ୍ରଜମୋହନ ରାମ ହେଲେ ଓଡ଼ିଶାର ରାଜ୍ୟପାଳ। ଔଷଧ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ ନେଇ ବ୍ୟାପକ ସମୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ପ୍ରଥମ ଭାରତ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ। ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ 4 ଆତଙ୍କବାଦୀ ନିହତ। ଏବଂ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କୁ ଭେଟିବେ ପିଭି ସିନ୍ଧୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 6 ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ସିକିମ୍ର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଓମ୍ ପ୍ରକାଶ ମାଥୁର କେରଳମ୍ର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। କେରଳମ୍ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଦୁଷ୍ୱନ୍ତ ଗୌତମ ସିକିମ୍ର ରାଜ୍ୟପାଳ ହେବେ। ଓଡ଼ିଶାର ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ଡକ୍ଟର ସୁଧା ଯାଦବ କର୍ଣ୍ଣାଟକର ଏବଂ ଡକ୍ଟର ଧାଲସିଂ ବିସେନ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ନବନିଯୁକ୍ତ ରାଜ୍ୟପାଳଙ୍କ ଅବଧି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ଔଷଧ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ ନେଇ ବ୍ୟାପକ ସମୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିବା ଔଷଧ ମୂଲ୍ୟ ଏବଂ ସେଥିରେ ପ୍ରଦର୍ଶିତ ଏମ୍ଆର୍ପି ମଧ୍ୟରେ ରହୁଥିବା ପାର୍ଥକ୍ୟ ନେଇ ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ନିଷ୍ପତ୍ତି ଉପରେ ଆଲୋକପାତ କରି କୋର୍ଟକୁ କହିଛନ୍ତି, କର୍କଟ ଔଷଧ ଉପରେ ବୈଷୟିକ ମୂଲ୍ୟ ନିର୍ଦ୍ଧାରଣକୁ 30% ମଧ୍ୟରେ ସୀମିତ ରଖିବାକୁ ପଦକ୍ଷେପ ନିଆଯାଉଛି। ଏଥିପାଇଁ କର୍କଟ ରୋଗ ଔଷଧ ସମ୍ପର୍କିତ ଏକ ତାଲିକା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 27 ହେବା ନେଇ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି। ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ଅଧିକ ସମୀକ୍ଷା ନେଇ ମିଳିତ ସଂସଦୀୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ବିଲ୍

86 କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମଟିକୁ ଉପସ୍ଥାପନ ଏବଂ ପ୍ରଯୋଜନା କରିଥିଲେ ବାଦଚରଣ ହାସ୍ତା ଆକାଶବାଣୀ ବାରିପଦା। ଆଧୁନିକ ଗୀତଟିଏ ଶୁଣନ୍ତୁ, ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ, ଗୀତ ରଚନା ଅଲେଖ ବିଶ୍ୱାଳ।

କ୍ୟାରିୟର ବାଛିଲା ବେଳେ ଆପଣ ନିଜ ରୁଚି ଅନୁସାରେ କ୍ୟାରିୟର ବାଛିପାରିବେ। ସାଙ୍ଗସାଥୀଙ୍କୁ ଅନୁକରଣ ନକରି ନିଜ ମନ ମୁତାବକ କୋର୍ସ ବାଛିଲେ ଭଲ। କ୍ୟାରିୟର ମନୋନୟନରେ ଶୀଘ୍ରତା ନକରି ଏଥିପାଇଁ କିଛି ସମୟ ନେଇପାରନ୍ତି। ନିଜ ପ୍ରତିଭା ଏବଂ ଜ୍ଞାନର ଭଲ ଭାବେ ଉପଯୋଗ କରିପାରିବେ ଏଭଳି କ୍ଷେତ୍ର ବାଛନ୍ତୁ ଯେଉଁ କ୍ଷେତ୍ରରେ କାର୍ଯ୍ୟକୁ ନେଇ ଆତ୍ମସନ୍ତୋଷ ମିଳିପାରିବ ତାକୁ ପ୍ରାଧାନ୍ୟ ଦିଅନ୍ତୁ ନା। କ୍ୟାରିୟର ନେଇ ନିଷ୍ପତ୍ତି ନେବାବେଳେ ଅଭିଜ୍ଞ ବ୍ୟକ୍ତିମାନଙ୍କ ସହିତ ମଧ୍ୟ ପରାମର୍ଶ କରିପାରିବେ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ପୀଠ ପରିକ୍ରମା। ଆଜି ଏଥିରେ ଶୁନ୍ତୁ ଶୁଣିବା ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା।
1: କେନ୍ଦୁଝରର ଐତିହ୍ୟ, ପରମ୍ପରା ଓ ଧାର୍ମିକ ଭାବନା ଉତ୍କଳରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପୁଣ୍ୟତୟା ବୈତରଣୀର ଉତ୍ପତ୍ତି ସ୍ଥଳ ହେଉଛି ବୋଧାୟନ ଭୂମି ଶ୍ରୀ ଭଞ୍ଜଭୂମି କେନ୍ଦୁଝର। ବନାନୀ ପରିବେଷ୍ଟିତ କେନ୍ଦୁଝର 1128 ମସିହା ଠାରୁ 1947 ମସିହା ଯାଏ ପ୍ରଥମ ରାଜା ଜ୍ୟୋତିଭଞ୍ଜଙ୍କ ଠାରୁ ଶେଷ ଶାସନ ରାଜା ବଳଭଦ୍ର ନାରାୟଣ ଭଞ୍ଜଙ୍କ ଦ୍ୱାରା ଶାସିତ। ପର୍ଯ୍ୟଟନର ସ୍ଥଳୀ, ଜଳଦ ବହୁଳ ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ନୈସର୍ଗିକ ଶୋଭା ସମ୍ଭାରର ଗିରି ନିର୍ଝରିଣୀ କେନ୍ଦୁଝର କେବଳ ଆକର୍ଷଣର କେନ୍ଦ୍ରବିନ୍ଦୁ ନୁହଁ, ବରଂ ନିଜର ଧାର୍ମିକ ଚେତନାରେ ପରିପୃଷ୍ଟ। ଦେବୀ ପୂଜାର ପରମ୍ପରା ଏଠାରେ ଅତି ପ୍ରାଚୀନ। ଆଦି ମାନବ ଜୁଆଙ୍ଗମାନଙ୍କ ଦ୍ୱାରା ପୂଜିତା ଶିଳାଖଣ୍ଡ ଏବେ ମଧ୍ୟ ଗୁପ୍ତ ଗଙ୍ଗା ଗ୍ରାମରେ ମା ଠାକୁରାଣୀ ବା ମା ବୈତରଣୀ ନାମରେ ପୂଜିତା। କେନ୍ଦୁଝରରେ ଆଦିମାନବର ଶକ୍ତି ପୂଜା କଥା ଅନେକ ଗବେଷକ ସ୍ୱୀକାର କରନ୍ତି। ରାଜପୃଷ୍ଠପୋଷକତାରେ ଏଠାରେ ଅନେକ ମଠ ମନ୍ଦିର ପରିଚାଳନାର ପ୍ରମାଣ ରହିଛି। କେନ୍ଦୁଝରର ସହର ଠାରୁ ମାତ୍ର 6 କିଲୋମିଟର ଦକ୍ଷିଣକୁ ଥିବା ସିଦ୍ଧ ମଠ ଏହାର ଏକ ପୁରାତନ ପ୍ରମାଣ। ଏହି ସିଦ୍ଧ ମଠ ଠାରେ ସିଦ୍ଧ ଜଗନ୍ନାଥ, ସିଦ୍ଧ ହନୁମାନ ଏବଂ ସିଦ୍ଧ କାଳୀ ବହୁକାଳରୁ ପୂଜା ପାଇ ଆସୁଛନ୍ତି।

ସିଦ୍ଧ ମଠର ମା ସିଦ୍ଧକାଳୀ ପୀଠ ଏକ ଶକ୍ତିପୀଠ ଯାହା ତନ୍ତ୍ର ସାଧକମାନଙ୍କୁ ଆକର୍ଷିତ କରିଥାଏ। ପୂର୍ବେ ବନାନୀ ବେଷ୍ଟିତ ମା ସିଦ୍ଧକାଳୀଙ୍କର ପୀଠ ବସ୍ତୁତଃ ଶାନ୍ତ ନିର୍ଜନ ଓ ଆଧ୍ୟାତ୍ମିକ ସାଧନାର କ୍ଷେତ୍ର ଥିଲା। ପାଖକୁ ଲାଗି କେନ୍ଦୁଝର ରାଜବଂଶର ଶ୍ମଶାନ ବୋଧ ହୁଏ ଶ୍ମଶାନ କାଳୀ ଭାବେ ସାଧକମାନେ ପୂଜା କରୁଥିଲେ ମା ସିଦ୍ଧକାଳୀଙ୍କୁ।

0: ମାଙ୍କର ଆବିର୍ଭାବ ସମ୍ପର୍କରେ ଗବେଷକ ନିରଞ୍ଜନ ବାରିକ କହନ୍ତି,
1: ସିଦ୍ଧ ମଠରେ ଯେଉଁ ସିଦ୍ଧ କାଳୀ ଅଛନ୍ତି, ଅବଶ୍ୟ ତାଙ୍କର ଯେଉଁ ଅଷ୍ଟଭୁଜା ସେ ଯେଉଁ ବିଗ୍ରହ ଅଛନ୍ତି, ଅଷ୍ଟଭୁଜ ବିଗ୍ରହ ଉପାସନା କେନ୍ଦୁଝରରେ ନବମ ଦଶମ ଶତାବ୍ଦୀ ବେଳକୁ ହେଇଯାଇଥିଲା। ଏଥିରେ ମଧ୍ୟ ଯେଉଁ ସିଦ୍ଧ କାଳୀ ବୋଲି କୁହାଯାଉଛି, ସେ ମଧ୍ୟ ଅଷ୍ଟଭୁଜା। ସେ ଏକ ଶବ ଉପରେ ଆସିନା ଦଣ୍ଡାୟମାନ ହୋଇଛନ୍ତି, ଛୋଟ ଛୋଟ ମାଳ ଭଳି ଦେଖାଯାଉଥିବା ନୁର୍ମୁଣ୍ଣ ମାଳ ପରିଧାନ କରିଛନ୍ତି। ବିକଟ ବିଗ୍ରହ, ଭୟଙ୍କର, ଦକ୍ଷିଣ ଦିଗକୁ ତାଙ୍କର ମୁଖ ବିସ୍ତାରିତ ହୋଇଛି, ତେଣୁକରି ତାଙ୍କୁ ସିଦ୍ଧକାଳୀ କୁହାଯାଏ। ସିଦ୍ଧକାଳୀ କୁହାଯିବାର ଦୁଇଟି କାରଣ ରହିଛି। ସେ ପୀଠଟି ପୁରାତନ କାଳରୁ ସିଦ୍ଧ କ୍ଷେତ୍ର ଭାବରେ ବିବେଚିତ ହେଉଥିଲା, ଏବଂ ଏହି କାଳୀଙ୍କି ଉପାସନା କଲେ, ପୂଜା କଲେ ସିଦ୍ଧି ପ୍ରାପ୍ତ ହେଉଥିବାର ମଧ୍ୟ ଗୋଟେ ବିଶ୍ୱାସ ରହିଛି। ମୋଟାମୋଟି ଆମେ ଯେଉଁ ଦଶ ମହାବିଦ୍ୟା କଥା ଜାଣିଛେ, କାଳୀ, ତାରା, ମହାବିଦ୍ୟା ଇତ୍ୟାଦି ଯେଉଁ ଦଶଟା ମହାବିଦ୍ୟା ଅଛନ୍ତି, ଏମାନେ ସମସ୍ତେ ଚତୁର୍ଭୁଜା ବୋଲି ଶାସ୍ତ୍ରୀୟ ପ୍ରମାଣ ରହିଛି। ପରବର୍ତ୍ତୀ ସମୟରେ ମୂର୍ତ୍ତି ପରିକଳ୍ପନାରେ ଯେଉଁ ବ୍ୟାପକ ପରିବର୍ତ୍ତନ ହେଇଛି, ମୂଳରୁ ତ ଦେବୀ ଦୁର୍ଗା ଦ୍ୱିଭୁଜା ଥିଲେ, ଯେମିତି ଯାଜପୁରର ବିରଜା, ପରବର୍ତ୍ତୀ ସମୟରେ ଦ୍ୱିଭୁଜା ଚତୁର୍ଭୁଜା ହେଲେ, ଷଡ଼ଭୁଜା, ଅଷ୍ଟଭୁଜା, ଦଶଭୁଜା, ଅଷ୍ଟାଦଶ ଭୁଜା, ଏଇଭଳି ବହୁ ଭୁଜା ଦେବୀଙ୍କର ଉପାସନା ସମଗ୍ର ଭାରତ ବର୍ଷରେ ହେଇଛି। ବିଶେଷ କରି ଓଡ଼ିଶାରେ ଏହାର ପ୍ରବଳ ପ୍ରସାର ଘଟିଥିଲା। କେନ୍ଦୁଝରରେ ଯେଉଁ ଅଷ୍ଟଭୁଜା ଦେବୀ ଉପାସନାର ପରମ୍ପରା, ସେହି ଐତିହାସିକ ଦୃଷ୍ଟିକୋଣରୁ ଅଷ୍ଟମ ନବମ ଶତାବ୍ଦୀ ପରବର୍ତ୍ତୀ ସମୟ ବୋଲି କୁହାଯାଇପାରିବ। ଯେଉଁ ସିଦ୍ଧକାଳୀଙ୍କୁ ଆମେ ଦେଖୁଛୁ ଜନଶ୍ରୁତିକୁ ଆଧାର କରି, ଆଉ ଗୋଟିଏ କଥା ଯେ ଅତୀତରେ ଇଏ କେନ୍ଦୁଝର ରାଜବଂଶର ଯେଉଁ ଶ୍ମଶାନ ଥିଲା, ସେ ଶ୍ମଶାନରେ ପାଞ୍ଚଟା ମନ୍ଦିର ଥିଲା, ରାଜାମାନଙ୍କର ସ୍ମୃତି ମନ୍ଦିର ଭଳି ଆମେ ଯାହାକୁ ସମାଧି ମନ୍ଦିର କହୁଛୁ, ସମାଧି ମନ୍ଦିର ପାଞ୍ଚଟା ଥିଲା, ସେଇଠି ଏ ଦେବୀ ଥିବାର କିଛି ଲୋକ କହନ୍ତି। ଏବଂ ଏହା ମଧ୍ୟ ଅନେକ ତଥ୍ୟରୁ ସଂଗୃହୀତ ହୋଇକି ଜଣାପଡ଼ିଛି ଯେ ଉନବିଂଶ ଶତାବ୍ଦୀ ବେଳକୁ କେନ୍ଦୁଝରର ଯେତେବେଳେ 1861 ମସିହା ବେଳକୁ ରତ୍ନା ମେଳି ହେଲା, ସେହି ସମୟରେ ବ୍ରିଟିଶ ସାହେବମାନେ ଆସିଲେ, ତାଙ୍କ ସହିତ ଦୁଇଟି ପରିବାର ଆସିଥିଲେ, ସେମାନେ ଶାକ୍ତ ଥିଲେ, ଗୋଟିଏ ପୂଜକ ପରିବାର ଥିଲା, ରାଜାଙ୍କ ଅନୁରୋଧ କ୍ରମେ ସେ ଶ୍ମଶାନର କାଳୀଙ୍କି ପୂଜା କରୁଥିବାର ଜନଶ୍ରୁତି କେବଳ ନୁହେଁ, ଐତିହାସିକ ତଥ୍ୟ ମଧ୍ୟ ରହିଛି।
0: ମାଙ୍କ ପାଖରେ ପୂର୍ବରୁ ଚଣ୍ଡୀ କରୁଥିଲେ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ,
2: ଜଣେ ସିଦ୍ଧ ପୁରୁଷ, ସେଠି ମଠ କରିଥିଲେ, ବଡ଼ ସାଧକ ଜଣେ ଆଉ କାଳୀ ଭକ୍ତ, ସିଏ ସିଦ୍ଧକାଳୀ କି ସେଠି ପ୍ରତିଷ୍ଠା କରିଥିଲେ, ଚାଲୁଥିଲେ ବୁଲୁଥିଲେ ସିଦ୍ଧକାଳୀ। ସେ ସିଦ୍ଧକାଳୀ ଏମିତି ଚାରିଆଡ଼େ ବୁଲାବୁଲି କରିକି ବହୁତ ଉତ୍ପାତ କଲେ, କାହିଁକି ଧରିଲେନି, କିନ୍ତୁ ବହୁତ ଉତ୍ପାତ କଲେ। ମୁଁ ଯାହା ଶୁଣିଛି, ଏଇ ଭଟ୍ଟ ବଂଶର ଜଣେ ମହାପୁରୁଷ ତାଙ୍କୁ ତନ୍ତ୍ରରେ ତାଙ୍କୁ ସେଠି ଶିକୁଳି ଗୋଟେ ବାନ୍ଧିଦେଲେ, ଶିକୁଳିଟେ ବାନ୍ଧିଦେଲେ, ସେ ଶିକୁଳି ବନ୍ଧା ହେଇକି ଅଛନ୍ତି ବି ଏପର୍ଯ୍ୟନ୍ତ। ତାପରେ ସିଏ ଆଉ ସେଠୁ ବାହାରି ପାରିଲେନି। ତାପରେ ସେ ସିଦ୍ଧ ପୁରୁଷ ତ କେବେ ତାପରେ ମଲେ କ'ଣ କଲେ ସେଗୁଡ଼ାକ ପ୍ରାୟ କେହି କହିପାରିବେ ନାହିଁ, ମୁଁ ବି କହିପାରିବିନି, କେହି ବି କହିପାରିବେନି। ଏଠି ସେ ସମୟର ରଜା ସେଠି ଗୋଟେ ମନ୍ଦିର ତିଆରି ଦେଲେ।
3: କନକ ପ୍ରଭା ଦାସ, ମୁଁ ଜାଣିବାରେ ଇଏ ଥରେ ରୁଦ୍ରାଭିଷେକ କରୁଥିଲେ, ସେ ରୁଦ୍ରାଭିଷେକ କଲାବେଳକୁ ଯେତେ ଲୋକ ସବୁ ଠିଆ ହେଇଥାନ୍ତି, ସିଏ ତା ଭିତରୁ ନାଗଟିଏ ବାହାରିଲା, ସିଏ ନାଗ ବାହାରିଲା, ନାଗ ବାହାରିକି ଆମେ ସବୁ ଦେଖିଛୁ ଯେତେ, ସେ ନାଗ ଆସିକିରି କ୍ଷୀର ଢାଉଥାନ୍ତି ମହାରଙ୍କ ଉପରେ, ଆଖି ମଞ୍ଜିକି ତାଙ୍କର କ୍ଷୀର ଢାଉଛନ୍ତି, ସେ ନାଗ ଆସିକିରି କ୍ଷୀର ପିଇଲା, ପିଇକିରି ଆଉ କାହାରିକି କିଛି ଚାହିଁଲାନି, କିଛି ନାହିଁ, ସେମିତି ଠିଆକି ପିଇ ଦେଇକିରି ସେ ଭିତରେ ଭିତରେ ପଳେଇଲା।
0: ମାଙ୍କର ପୂଜା କରୁଥିବା ସଞ୍ଜୟ ତ୍ରିପାଠୀ ମତ ରଖି କହନ୍ତି,
4: ମାଙ୍କର ଆବିର୍ଭାବ ବିଷୟରେ ଯାହା ବି ଶୁଣାଯାଏ, ଇଏ 800 ବର୍ଷରୁ ଉର୍ଦ୍ଧ ମାଙ୍କର ଆବିର୍ଭାବ ହେଇଛି। 800 ବର୍ଷ ପୂର୍ବରୁ ଏ ଜଣେ ସିଦ୍ଧ ବାବା ଜଣେ ଏଠି ରହୁଥିଲେ, ଯିଏକି ମାଙ୍କୁ ତନ୍ତ୍ର ବଜାରରେ ପୂଜା କରୁଥିଲେ ଏବଂ ମାଙ୍କୁ ଏଠି ସାଧନା କରୁଥିଲେ ଏବଂ ସିଦ୍ଧିଲାଭ କରିଥିଲେ। ସେହି ଅନୁସାରେ ଏଟାକୁ ନାଁ ହେଲା ସିଦ୍ଧ ମଠ। ଏଠି ସିଦ୍ଧ ଜଗନ୍ନାଥ ରହୁଛନ୍ତି ଏବଂ ସିଦ୍ଧ କାଳୀ ରହୁଛନ୍ତି ଏବଂ ସିଦ୍ଧ ହନୁମାନ ରହୁଛନ୍ତି। ଯେହେତୁ କୁହାଯାଏ ଯେ କାଳିସ୍ତମ ଜଗନ୍ନାଥ ସ୍ୱୟଂ, କାଳୀ ଯିଏ, ଜଗନ୍ନାଥ ସିଏ, କୃଷ୍ଣ ଯିଏ, କ୍ରିଷ୍ଣା ସିଏ, ସେହି ରୂପରେ ସେଇଠି ତନ୍ତ୍ର ପୂଜାରେ ପୂଜା ପାଇ ଆସୁଛନ୍ତି। ଇଏ ପର୍ବ ପୁରାତନ ଶକ୍ତିପୀଠ। ଏଠାରେ ଯେତେବେଳେ ରଜା ମହାରାଜା ମାନେ ଯେତେବେଳେ ଯୁଦ୍ଧ କ୍ଷେତ୍ରକୁ ବାହାରୁଥିଲେ, ପ୍ରଥମ କରି ସିଏ ଏଠାରେ ଆଜ୍ଞା ନେଇକି ଏଠୁ ଯାଉଥିଲେ। ଆଉ ଏଠାରେ ଯେଉଁ ସାଧନା କରାଯାଏ, ଏଟା ତନ୍ତ୍ରପୀଠ ହିସାବରେ ଏଟାକୁ ଏଠି ସାଧନା କରାଯାଏ। ଏଠି ମା ସିଦ୍ଧକାଳୀଙ୍କର ଯେଉଁ ରୂପ ହେଇଛି, ଇଏ ଅଷ୍ଟଭୁଜା ରୂପ, ଏବଂ ଯେଉଁ କାଳୀଙ୍କର ଯେପରି ଜିଭ ବାହାରିଥାଏ, ଏଠି ସେ ଜିଭ ନଥାଏ, ଏଠି ମାଙ୍କ ନିଜ ଆଙ୍ଗୁଳିକୁ ସେ ନିଜେ କାମୁଡ଼ିଛନ୍ତି, ତେଣୁକରି ଏଟା ତନ୍ତ୍ରପୀଠ ହିସାବରେ ଏଠି ପୂଜା କରାଯାଏ। ଆଉ ତାଙ୍କର ମୁଣ୍ଡ ଉପରେ ଗୋଟେ ଯନ୍ତ୍ର ମଧ୍ୟ ଅଙ୍କିତ କରାଯାଇଅଛି, ଯେଉଁଟାକି ପୂର୍ବରୁ ଅଛି। ଆଉ କାଳୀଙ୍କ ରୂପ କିମ୍ବା ମଣିଷର ରୂପ ଯେପରି ତା ନିଜର ରକ୍ତ ମାଂସରେ ଗଡ଼ା ଗୋଲମଟଲ ଥାଏ, କିନ୍ତୁ ମାଙ୍କର ହେଉଛି କଙ୍କାଳୀ ରୂପ, ତେଣୁ ପେଟରେ ମଧ୍ୟ ଗୋଟେ ଆଙ୍ଗୁଳିର ଚିହ୍ନ ଅଛି, ଯେଉଁଟାକି ଶୁଣାଯାଏ ପୂର୍ବରୁ ଜଣେ ସାଧକ ସେଠି ସାଧନା କରିକି ହେଉଛି ହାତ ରଖିକି ସାଧନା କରୁଥିଲେ, ଯେଉଁଟାକି ସେ ମୁଦ୍ରା ସେଟା ମାଙ୍କର ତନ୍ତ୍ର ଉପରେ ଯେଉଁ ପୂଜା କରାଯାଏ।

0: ତନ୍ତ୍ର ମନ୍ତ୍ର ଆଉ ଯନ୍ତ୍ର ଏ ହେଉଛି ହିନ୍ଦୁ ଧର୍ମର ପ୍ରାଚୀନ ବିଦ୍ୟା ଆଧ୍ୟାତ୍ମ ଯେଉଁଠାରେ ବ୍ରହ୍ମାଣ୍ଡର ସକାରାତ୍ମକ ଶକ୍ତିମାନଙ୍କ ଦ୍ୱାରା ଜୀବ ମୁକ୍ତି ପାଇଁ ପ୍ରୟାସରତ ହୋଇଥାଏ ସେଠାରେ ତନ୍ତ୍ର ତ୍ରିଗୁଣମୟୀ ଶକ୍ତି ଠାରୁ ନିଜର ଆତ୍ମଶକ୍ତିକୁ ରୂପାନ୍ତରିତ ହୋଇଥାଏ ଶକ୍ତିର ଅଭିବ୍ୟକ୍ତି ପାଇଁ ସର୍ବଦା ଆଧାରର ଆବଶ୍ୟକତା ରହିଥାଏ ବେଦ ପୁରାଣ ଉପନିଷଦରେ ମାତୃଶକ୍ତିର ଅଖଣ୍ଡ ପ୍ରଭାବ ରହିଛି
1: ମୁଣ୍ଡ ସ୍ରଜା ମାଳିନୀ ବାମା ଦର୍ଧକରାମ୍ବୁଜୈ ନରସିର ଖଡ଼ଗମ୍ ସଭ୍ୟେତରେ ଦାନା ଭୀତି ବିମୁକ୍ତ କେଶ ନିଶୟା ବନ୍ଦେ ସଦା ସିଦ୍ଧ କାଳିକା ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା।

0: சங்கம் சக்கரம் கிருபாணம் திசிகம் அபி கரை ருத்வாந்தீம் தினத்தாம் சிங்கஸ்கந்தாதிரூடம் திபுவனமகிழம் தேஜசா பூரயந்தீம் தியாயி துர்கம் ஜயாக்கியாதி தச பரிவிருதா சேவிதாம் சித்தி காமை.
1: ଭାରତ ହେଉଛି ମାତୃପୂଜାର ସର୍ବପୁରାତନ ପୀଠ। ମାର୍କଣ୍ଡେୟ ପୁରାଣର ଦୁର୍ଗା ସପ୍ତସତୀରେ ମା ଦୁର୍ଗା କିପରି କାଳୀ ରୂପ ଧାରଣ କଲେ ତାହା ପ୍ରତିପାଦନ କରାଯାଇଅଛି। ତେଣୁ ପ୍ରତ୍ୟେକ କାଳୀପୀଠ ଭଳି ମା ସିଦ୍ଧକାଳୀଙ୍କ ପୀଠରେ ଶାରଦୀୟ ପାର୍ବଣରେ ମାଙ୍କର ପୂଜା ଅନୁଷ୍ଠିତ ହୁଏ।
0: ଏଠାରେ ଯୋଉ ପୂଜା କରାଯାଏ ସେଟାକୁ ଆମର ସେମିତି 16 ଦିନାତ୍ମକ ପୂଜା ଥାଏ, ଯୋଉଟା କି ମୂଳାଷ୍ଟମୀ ଠାରୁ ଆମର ଆରମ୍ଭ ହୁଏ ଆଉ 16 ଦିନ ଦଶହରା ଦିନ ତାର ପୂର୍ଣ୍ଣାହୁତି ହୁଏ। ପ୍ରଥମ ଦିନରୁ ପୂଜା ଆରମ୍ଭ ହୁଏ ଏବଂ ପ୍ରତ୍ୟେକ ଦିନ ଚଣ୍ଡୀପାଠ ହୁଏ, ମାଙ୍କର ରାତ୍ରି ନିଶା ପୂଜା ହୁଏ। ଅଷ୍ଟମୀ ଦିନଟା କେବଳ ନିଶା ପୂଜା କରାଯାଏ ଏବଂ ସନ୍ଧି ପୂଜା କରାଯାଏ ଆଉ ତାର ପୂର୍ଣ୍ଣାହୁତି ଦଶମୀ ଦିନ କରାଯାଏ। କାଳୀଙ୍କର ଯୋଉ ଅଛି 10ଟା ରୂପ ଅଛି, କାଳିତାରା ମହାବିଦ୍ୟା ତୁଳସୀ ଭୁବନେଶ୍ୱରୀ ଯୋଉ ଅଛି, ପ୍ରତ୍ୟେକ ଦିନ ତାଙ୍କ ଲୁଗା ଲାଗି ହୁଏ, ପ୍ରତ୍ୟେକ ଦିନ ମାଙ୍କର ମାଜଣା କରାଯାଏ, ପ୍ରତ୍ୟେକ ଦିନ ଅଲଗା ଅଲଗା ସବୁ ଭୋଗ ଲଗାଯାଏ। ପୂର୍ଣ୍ଣାହୁତି ଦଶମୀ ଦିନ ସକାଳୁ ହୁଏ।
1: ମାନସିକ ପୂଜା ମଧ୍ୟ କରାଯାଏ, ସେ ମାନସିକ ପୂଜା ପାଇଁ ବିଧି ବ୍ୟବସ୍ଥା ଏବଂ କିଭଳି ଆପଣଙ୍କ ମତାମତ ରହିଛି?
0: ମାନସିକ ମାଙ୍କର ମାନସିକ କରିବା ମାନେ ତ ମାଙ୍କୁ ଡାକିଦେଲେ ଯିଏ ଘରେ ଥିଲେ ମଧ୍ୟ ଏ ମା ହଉଛି ଓ କରିବେ ଜୀବିତ ଭାବରେ ଯେମିତି ଲୋକମାନେ ବି ଦେଖିଛନ୍ତି, ଯୋଉଟା କି ଆମେ ବି ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଛୁ ଯେ ମା ହଉଛି ଜୀବିତ ଭାବରେ ଅଛନ୍ତି ଏଠି ଆଉ ଜୀବିତ ଭାବରେ ଥିଲେ ବୋଲି ତାଙ୍କୁ ତନ୍ତ୍ର ସାଧନା କରିକିରି ଜଣେ ସାଧକ ତାକୁ ଚେନ୍ରେ ମଧ୍ୟ ବାନ୍ଧିଛନ୍ତି। ଆଗରୁ ଲୋକଲୋଚନ ଶୁଣାଯାଏ ଏ ମନ୍ଦିର ତ ପୁରା ଦେବତ୍ର ବିଭାଗର ଏଣ୍ଡାମେଣ୍ଟର ଦେବତ୍ର ବିଭାଗ ପ୍ରତ୍ୟେକ ଦିନର ନୀତି ମଧ୍ୟ ସେ ଦେଉଛନ୍ତି ବା ଆମ 16 ଦିନାତ୍ମକ ପୂଜା ସମୟରେ ସମସ୍ତ ବିଧି ବ୍ୟବସ୍ଥା ଦେବତ୍ର ବ୍ୟବହାର କରନ୍ତି ଏବଂ ସ୍ଥାନୀୟ ଭକ୍ତମାନେ ମଧ୍ୟ କରନ୍ତି ଏବଂ ହଜାର ହଜାର ଭକ୍ତ ଏଠାରେ ଯୋଗ ଦିଅନ୍ତି ଏବଂ ହଜାର ହଜାର ଭକ୍ତଙ୍କ ପ୍ରଶାସନ ବ୍ୟବସ୍ଥା ମଧ୍ୟ ଏଠି କରାଯାଇଥାଏ।
1: ନିଜର ସୃଷ୍ଟି ସମ୍ଭାରକୁ ଆନନ୍ଦମୟ ଓ ଅମୃତମୟ କରି ସମସ୍ତଙ୍କୁ ଆଲୋକ ପ୍ରଦାନ ନିମିତ୍ତ ମାଙ୍କର ଶୁଭ ଆଗମନ କାଶତଣ୍ଡିର ଧବଳ ଚାମରରେ ବରଦାଇ ହେଉ, ସବୁଠି ସଚେତନତାର ଆଲୋକ ଧାରା ପ୍ରସାରିତ ହେଉ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣୁଥିଲେ ମା ସିଦ୍ଧକାଳୀ। ପ୍ରଯୋଜନା ଜୟରାମ ମୁଣ୍ଡା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ସାହୁ, ସମ୍ପାଦନା ଭାସ୍କର ଚନ୍ଦ୍ର ମିଶ୍ର।

0: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ପୁଣି ଥରେ ସ୍ୱାଗତ କରୁଛୁ ଆମର ଗୀତାଞ୍ଜଳିର ଦ୍ୱିତୀୟ ଭାଗରେ।
1: ଏଚ୍ଆଇଭି ବ୍ୟାପିବାର ଚାରୋଟି କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, ଏଚ୍ଆଇଭି ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, ଏଚ୍ଆଇଭି ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
2: ଏଚ୍ଆଇଭି ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। ଏଚ୍ଆଇଭି ସମ୍ବନ୍ଧୀୟ ସତର୍କତା ସୂଚନା, ଅନ୍ଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ।

ସଫଳତା ପାଇବା ପାଇଁ ସବୁବେଳେ ଉତ୍ସାହିତ ରହିବା ଆବଶ୍ୟକ। ଏହାକୁ ହାସଲ କରିବା ପାଇଁ ନିଜକୁ ପୂର୍ଣ୍ଣ ମାତ୍ରାରେ ନିୟୋଜିତ କଲେ ଭଲ। ଲକ୍ଷ୍ୟ ନେଇ ସବୁବେଳେ ସଚେତନ ରହିଲେ ଲକ୍ଷ୍ୟପଥରୁ ହଟିବେ ନାହିଁ। ସଫଳତା ଲାଗି ଉତ୍ସାହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରୋତାବନ୍ଧୁ, ଉତ୍ସାହ ବଜାୟ ରଖିବା ଲାଗି ସବୁବେଳେ ଏମିତି ଏକ ପରିବେଶ ଚୟନ କରନ୍ତୁ ଯେଉଁଠାରେ ନିଜକୁ କୌଣସି ସମୟରେ ନିରୁତ୍ସାହିତ ଅନୁଭବ କରିବେ ନାହିଁ। ନିଜ ଚାରିପାଖରେ ଏଭଳି ପାଖରେ ଲୋକମାନଙ୍କୁ ରଖନ୍ତୁ ଯେଉଁମାନେ ଆପଣଙ୍କୁ ଉତ୍ସାହିତ କରୁଥିବେ।

ଗୀତାଞ୍ଜଳି ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା, ସମୟ ସକାଳ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା ସମୟ ମଧ୍ୟାହ୍ନ 12 ପ୍ରଚାର କରୁଛୁ ଝୁମର ଗୀତ। ଆଜିର ଶିଳ୍ପୀ ଅରୂପ କୁମାର ମହାନ୍ତ ଏବଂ ସାଥୀ।

ପରେ ପରେ ଶୁଣିଲେ କେତୋଟି ଝୁମର ପରିବେଷଣ କଲେ ଶିଳ୍ପୀ ଅରୂପ କୁମାର ମହାନ୍ତ ଏବଂ ସାଥୀ ଆକାଶବାଣୀ ବାରିପଦା। ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

0: ପୂର୍ବେ ମହିଳାମାନେ ମୁଖ୍ୟତଃ ଘରୋଇ କାର୍ଯ୍ୟରେ ସୀମିତ ରହୁଥିଲେ। ଘରେ ରହି ପରିବାର ପରିଚାଳନା କରିବାର ଦାୟିତ୍ୱ ମହିଳାମାନଙ୍କର ଥିଲା। କିନ୍ତୁ ସମୟ ବଦଳିବା ସହିତ ମହିଳାମାନେ ଆଜି ଶିକ୍ଷା, ବିଜ୍ଞାନ, କୃଷି, ଶିଳ୍ପ, ବ୍ୟବସାୟ, କ୍ରୀଡ଼ା, ପ୍ରଶାସନିକ ଭଳି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ନିଜର ଦକ୍ଷତା, ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଅନେକ ମହିଳା ସଫଳ ଉଦ୍ୟୋଗୀ ଭାବେ ପରିଚିତ ହୋଇପାରିଛନ୍ତି। ଆଜି ସେହିଭଳି ଜଣେ ମହିଳା ଉଦ୍ୟୋଗୀ ଆମ ସହିତ ଅଛନ୍ତି, ସେ ହେଲେ ଏଲିନା ସାମଲ। ଆସନ୍ତୁ ତାଙ୍କଠାରୁ ଜାଣିବା ସେ କଣ ଉଦ୍ୟୋଗଟିଏ ଆରମ୍ଭ କରିଛନ୍ତି। କିନ୍ତୁ ପ୍ରଥମେ ତାଙ୍କ ମୋର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର
0: ମ୍ୟାଡାମ, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି।
0: ତେବେ ଆପଣ କଣ କରୁଛନ୍ତି ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ। ପ୍ରେରଣା କାଠୁ ପାଇଲେ ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ଆମେ ଗୋଟେ ଇ କମର୍ସ ପ୍ଲାଟଫର୍ମ ଦଉଛୁ, ଯୋଉଥିରେ କି ହସ୍ପିଟାଲ, ହେଲ୍ଥ କେୟାର ଇନଷ୍ଟିଚ୍ୟୁସନ୍ସ, ଯେମିତିକି ଆମର ନର୍ସିଂ ହୋମ୍ସ ହେଲା, କ୍ଲିନିକ୍ସ ହେଲା, ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ସ ହେଲା, ଲ୍ୟାବ୍ ହେଲା, ସେମାନଙ୍କୁ ଡାଇରେକ୍ଟଲି ମାନୁଫ୍ୟାକ୍ଚରର୍ ଠାରୁ ହସ୍ପିଟାଲ ଉପକରଣ ଗୁଡ଼ିକୁ ତାଙ୍କ ପାଖରେ ପହଞ୍ଚାଇ ଦେଉଛୁ କମ୍ ମୂଲ୍ୟରେ।
0: ତେବେ ପ୍ରେରଣା କାଠୁ ପାଇଲେ?
1: ଏହାର ପ୍ରେରଣା ଆକ୍ଚୁଆଲି ଯଦି ସତ କହିବାକୁ ଯିବି ତାହେଲେ କୋଭିଡ୍ର ସିଚୁଏସନ୍ ଯାହା ହେଇଥିଲା। କୋଭିଡ୍ରେ ଆମେ ଦେଖିଲୁ ଯେ ଯେତେ ଉପକରଣର ଡିମାଣ୍ଡ ଅଛି ସୋସାଇଟିରେ, ଆମେ ସେତିକି ଉପକରଣ ଯୋଗାଇ ପାରୁନୁ। ଆପଣଙ୍କର ମନେଥିବ ପିପି କିଟ୍, ମାସ୍କ, ଏସବୁ ଜିନିଷ ପାଇଁକା ବି, ଅକ୍ସିଜେନ୍ ସିଲିଣ୍ଡର, ଏହିସବୁ ଜିନିଷ ପାଇଁକା ବି ଆମର ଶହ ଶହ ଲୋକମାନଙ୍କର ଜୀବନ ଚାଲିଗଲା। ସେତେବେଳେ ଏତେ ଡିମାଣ୍ଡ ରହିଥିଲା ଆଉ ତାର ସେମାନଙ୍କୁ ଆମେ ଜିନିଷ ଯୋଗାଇ ପାରୁନଥିଲୁ। ସେଇ ଟାଇମ୍ରେ ଏଇ ଆଇଡିଆଟା ଆସିଲା ମନକୁ ଯେ ଆମେ ଯଦି ସୁଲଭ ମୂଲ୍ୟରେ ସବୁ ଏଇଭଳିଆ ହସ୍ପିଟାଲ ଉପକରଣ ଗୁଡ଼ିକୁ ଯୋଗାଇ ପାରିବା, ଛୋଟ ଛୋଟ ହସ୍ପିଟାଲ୍ସ ଠାରୁ ଆରମ୍ଭ କରି ବଡ଼ ହସ୍ପିଟାଲ୍ସ ମାନଙ୍କୁ ଆଉ କମ୍ ମୂଲ୍ୟରେ ଆଉ ତାଙ୍କର ଡିରେକ୍ଟଲି ଫ୍ରମ୍ ମାନୁଫ୍ୟାକ୍ଚରର୍ ଟୁ କଷ୍ଟମର୍, ତାହେଲେ ସେମାନଙ୍କ ଭିତରେ ଏଇ ଯୋଉ ଗ୍ୟାପ୍ଟା ରହୁଛି ସେ ଗ୍ୟାପ୍ ଆଉ ରହିବନି। ଏଇ ଯୋଉ ଗ୍ୟାପ୍ଟାକୁ ମନରେ ରଖିକି ଆମେ ଏଇ କମ୍ପାନୀଟା ଷ୍ଟାର୍ଟ କରିଥିଲୁ।
0: ଆଜ୍ଞା, ପ୍ରେରଣା କାଠୁ ପାଇଲେ?
1: ପ୍ରେରଣା ମୋର ଆକ୍ଚୁଆଲି ବାପା ମା ଦୁଇ ଜଣ ଯାକ ସେମାନେ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ। ସେହି ସମୟରେ ଯେହେତୁ ମୁଁ ଗୋଟେ ବାଙ୍କି ଭଳିଆ ଛୋଟ ଜାଗାରୁ ଆସିଛି, ସେଠାରେ ମୁଁ ନିଜେ ଦେଖିଛି ଯେ ହସ୍ପିଟାଲର ଅବସ୍ଥା ସବୁ କେମିତି ଆଉ ସେଥିରେ ଥିବା ଯୋଉ ଉପକରଣ ଗୁଡ଼ାକ ବ୍ୟବହାର ହୁଏ, ତ ସେଇଠୁ ମୋର ଗୋଟେ ମନରେ ଆସିଥିଲା ଯଦି ଆମେ ଏଇସବୁ ହସ୍ପିଟାଲର ଇନଫ୍ରାଷ୍ଟ୍ରକ୍ଚର ଆମେ ବଦଳାଇ ପାରିବା ତାହେଲେ ଚିକିତ୍ସା ବି ଉନ୍ନତମାନର ହେଇପାରିବ। ମୋର ପ୍ରେରଣା ସେଇଠୁ ଆସିଥିଲା।
0: ଆଜ୍ଞା, ତେବେ ଏଇ ଯୋଉ ମେଡିକାଲ ଉପକରଣ ଗୁଡ଼ିକ ଆପଣ ସପ୍ଲାଏ କରିଥାନ୍ତି, ସେଇ ଉପକରଣ ଗୁଡ଼ିକ କ'ଣ?
1: ଆଚ୍ଛା, ଉପକରଣ ଗୁଡ଼ିକ ହେଲା ଆମର କନ୍ଜ୍ୟୁମେବଲ୍ସ, ଡିସ୍ପୋଜେବଲ୍ସ, ଯେମିତିକି ଆପଣଙ୍କର ଗ୍ଲୋଭ୍ସ କୁହନ୍ତୁ, ଯେମିତି ଆପଣଙ୍କର ସିରିଞ୍ଜ, ଏଇଗୁଡ଼ିକ ହେଲା କନ୍ଜ୍ୟୁମେବଲ୍ ଡିସ୍ପୋଜେବଲ୍ ମେଡିକାଲ ଇକ୍ୟୁପମେଣ୍ଟ ଆଣ୍ଡ ଡିଭାଇସେସ୍ ପ୍ରଡକ୍ଟସ୍।

0: ଡାଇଗ୍ନୋଷ୍ଟିକ୍ ପ୍ରଡକ୍ଟସ୍, ଲ୍ୟାବ୍ ଇକ୍ୟୁପମେଣ୍ଟସ୍, ଆପଣଙ୍କର ସର୍ଜିକାଲ୍ ପ୍ରଡକ୍ଟସ୍, ଏମିତିକି ବଡ଼ ବଡ଼ ଉପକରଣ ଗୁଡ଼ିକ ଯେମିତିକି ଅଲ୍ଟ୍ରାସାଉଣ୍ଡ ହେଲା, ଆପଣଙ୍କର MRI ହେଲା, CT ହେଲା, ସବୁ ଜିନିଷ A to Z ଆମେ ସପ୍ଲାଏ କରିପାରୁ।
1: ବେଡ୍ ମଧ୍ୟ,
0: ଯେମିତିକି ବେଡ୍ ହେଲା, ବହୁତ ପ୍ରକାରର ବେଡ୍ ଅଛି। ଆପଣଙ୍କର ଜେନେରାଲ ୱାର୍ଡର ବେଡ୍ ଠାରୁ ଆରମ୍ଭ କରି ଆପଣଙ୍କର ICU ବେଡ୍ ପର୍ଯ୍ୟନ୍ତ ବହୁତ ପ୍ରକାରର ବେଡ୍ ଅଛି। ସେ ସବୁ ବେଡ୍, ଯେମିତି ଆପଣଙ୍କ ଫଲୋଅର୍ ବେଡ୍ ହେଲା, ସେମି ଫଲୋଅର୍ ବେଡ୍ ହେଲା, ଫୁଲ୍ ଫଲୋଅର୍ ବେଡ୍ ହେଲା, ଇଲେକ୍ଟ୍ରିକାଲ ବେଡ୍ ହେଲା, 5 ଫଙ୍କସନ୍ ଇଲେକ୍ଟ୍ରିକାଲ ବେଡ୍, 3 ଫଙ୍କସନ୍ ଇଲେକ୍ଟ୍ରିକାଲ ବେଡ୍, ଏଇସବୁ ପ୍ରକାର ବେଡ୍ ଆମର ଓଡ଼ିଶାରେ ମିଳେନି। ତ ଆମେ ଯେଉଁ ମ୍ୟାନୁଫ୍ୟାକ୍ଚର ମାନଙ୍କ ଠାରୁ ମିଳେ ସେମାନଙ୍କ ପାଖରୁ ଡାଇରେକ୍ଟଲି ଆମେ କଷ୍ଟମର ମାନଙ୍କୁ, ଛୋଟ ଛୋଟ ହସ୍ପିଟାଲ ମାନଙ୍କୁ ଆମେ ତାଙ୍କୁ ଡାଇରେକ୍ଟଲି ସପ୍ଲାଏ କରିଦେଉ, ଯାହାଦ୍ୱାରା କି ସେମାନେ ପ୍ରକୃତ ମୂଲ୍ୟରେ ତାଙ୍କର ଉପକରଣ ଗୁଡ଼ିକ ପାଇପାରିଥାନ୍ତି।
1: ସେଗୁଡ଼ିକ ସବୁ କେମିତି ଆପଣ ସଂଗ୍ରହ କରନ୍ତି?
0: ସେହିସବୁ ଜିନିଷ ପାଇଁକା ଆମର ଅଲଗା ଡିପାର୍ଟମେଣ୍ଟ ରହିଛି, ଯାହାକୁ ଆମେ ସୋର୍ସିଂ ଡିପାର୍ଟମେଣ୍ଟ କହୁ। ସେମାନେ, ଯେଉଁମାନେ ସୋର୍ସିଂ ଡିପାର୍ଟମେଣ୍ଟରେ ରହିଥାନ୍ତି, ସେମାନେ ବିଭିନ୍ନ ପ୍ରକାର ମ୍ୟାନୁଫ୍ୟାକ୍ଚରର ଆଉ ଅରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫ୍ୟାକ୍ଚରର ଇମ୍ପୋର୍ଟର ସେମାନଙ୍କ ପାଖରୁ ଯାଇ ସବୁ ମାନର ଜିନିଷକୁ ସେମାନେ ନିଜେ ଯାଇ ଦେଖି, ତାର ଲାଇସେନ୍ସିଂ ଦେଖି, ସବୁ ଦେଖିକିରି ତାପରେ ଯାଇକିରି ଆମେ ତାକୁ ସର୍ଟଲିଷ୍ଟ କରିଥାଉ, କେଉଁ କେଉଁ ଜିନିଷକୁ ଆଉ ମ୍ୟାନୁଫ୍ୟାକ୍ଚର ମାନଙ୍କୁ ସେଇଠାରୁ ସିଧାସଳଖ ଆମେ କେମିତି ଆମେ ପଠାଇ ପାରିବୁ, ସେମାନଙ୍କ ସହିତ ବି ଆମେ ଯୋଗାଯୋଗ କରିଦେଇଥାଉ।
1: ଆଜ୍ଞା, ତେବେ ଏଇ ଯୋଉ ଉଦ୍ୟୋଗଟିକୁ ଆରମ୍ଭ କରିବାକୁ ହେଲେ ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା କଣ ରହିବା ଦରକାର?
0: ଶିକ୍ଷାଗତ ଯୋଗ୍ୟତା ମୁଁ ତ କହିବି, ଆପଣ କିଛି ନହେଲେ ଆପଣଙ୍କର ସାଇନ୍ସର ନଲେଜ୍ ରହିଥିବା ଦରକାର, ଆପଣଙ୍କର ହସ୍ପିଟାଲ ଇଣ୍ଡଷ୍ଟ୍ରି ବିଷୟରେ ନଲେଜ୍ ରହିଥିବା ଦରକାର, ଆପଣଙ୍କର ଆଟଲିଷ୍ଟ ହସ୍ପିଟାଲରେ କ'ଣ କ'ଣ ଜିନିଷ ୟୁଜ୍ ହୁଏ, କ'ଣ କ'ଣ ଡିପାର୍ଟମେଣ୍ଟ ଅଛି, ଏହିସବୁ ବିଷୟରେ ଆପଣଙ୍କର ଜ୍ଞାନ ରହିବା ଦରକାର। ସେଥିପାଇଁକା ସାଇନ୍ସରେ ବ୍ୟାକ୍ଗ୍ରାଉଣ୍ଡ ହେଲେ ବହୁତ ଭଲ। ତା ସହିତ ଯଦି ଆପଣଙ୍କର ଗୋଟେ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ବି ରହିଥିବ ସାଙ୍ଗରେ, ତାହେଲେ ଏଇଟା ଆପଣଙ୍କୁ ଆଗକୁ ନେବାକୁ ହେଲ୍ପ କରିବ।
1: ଆଜ୍ଞା, ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା?
0: ମୋର BSc ମୁଁ କରିଥିଲି ଉତ୍କଳ ୟୁନିଭର୍ସିଟିରୁ, ଆଉ MBA କରିଛି ନର୍ଥ ଓଡ଼ିଶା ୟୁନିଭର୍ସିଟିରୁ।
1: ଆଜ୍ଞା, ତେବେ ଏଇ ବ୍ୟବସାୟ ପାଇଁ କୋଉ ସବୁ ଗୁଣ ଆଉ କୌଶଳ ରହିବା ଦରକାର?
0: ପ୍ରଥମତଃ ଆମକୁ ଦେଖିବାକୁ ପଡ଼ିବ ଯେ ଆମେ ଯେଉଁ ହସ୍ପିଟାଲ ଉପକରଣ ଗୁଡ଼ିକୁ ଦଉଛେ, ଯେହେତୁ ଆମେ ଗୋଟେ ମଣିଷର ଜୀବନ ସହିତ ଆମେ ଆଉ ମଣିଷର ସ୍ୱାସ୍ଥ୍ୟ ସହିତ ସମ୍ପର୍କିତ ଜିନିଷ ଉପକରଣ ଗୁଡ଼ିକ ଦଉଛେ, ତାର ଉନ୍ନତ ମାନ ରହିବା ଦରକାର ପ୍ରଥମ ଜିନିଷ। ଦ୍ୱିତୀୟ ଜିନିଷ ହେଲା ସେସବୁ କେମିତି କମ୍ ମୂଲ୍ୟରେ, ଅନାବଶ୍ୟକ ମୂଲ୍ୟ ନହୋଇ କେମିତି ସେମାନଙ୍କ ପାଖରେ ପହଞ୍ଚି ପାରିବ, ତା ଉପରେ ବି ଆମକୁ ପ୍ରପର ଧ୍ୟାନ ରଖିବା ଦରକାର। ହଁ, ଗୁଣବତ୍ତା ତ ପାଇଁ ତ ସଚେତନ ରହିବା ଉଚିତ, କାହିଁକି ନା ଆମେ ହସ୍ପିଟାଲ ସହିତ ଡିଲ୍ କରୁଛେ, ପେସେଣ୍ଟର ଲାଇଫ ସହିତ ଡିଲ୍ କରୁଛେ, ତ ବହୁତ ଗୁଡ଼ିଏ ସାର୍ଟିଫିକେସନ୍ସ ଥାଏ। ସେଇ ସାର୍ଟିଫିକେସନ୍ସ ଅଲଗା ଅଲଗା ଉପକରଣର ଅଲଗା ଅଲଗା ସାର୍ଟିଫିକେସନ୍ସ ଥାଏ, ସେସବୁ ଜିନିଷକୁ ଆମେ, ଆମର ବାୟୋମେଡିକାଲ ଇଞ୍ଜିନିୟର୍ସ ଅଛନ୍ତି, ସେମାନେ ତାକୁ ତାର ଗୁଣ ମୂଲ୍ୟକୁ ସେମାନେ ପରୀକ୍ଷଣ କରି ସେମାନଙ୍କ ଠାରୁ ଆମେ ଯେତେବେଳେ ଜିନିଷର, ଏଇ ଜିନିଷର ମୂଲ୍ୟଟା ଯେ ଠିକ୍ ସେଇଟା ଆମେ ଜାଣୁ, ତାପରେ ଯାଇକି ଆମେ ତାକୁ ବିକ୍ରି କରିବା ପାଇଁକା ଚେଷ୍ଟା କରୁ।
1: ଧରନ୍ତୁ ଏଇ ଯୋଉ ମେଡିକାଲ ଉପକରଣ ସପ୍ଲାଏ ବ୍ୟବସାୟ କିପରି ଜଣେ ଆରମ୍ଭ କରିପାରିବ?
0: ମେଡିକାଲ ସପ୍ଲାଏ ବ୍ୟବସାୟ ପାଇଁକା ଆପଣଙ୍କୁ ପ୍ରଥମେ ତ ମେଡିକାଲର ଜ୍ଞାନ ରହିବା ଦରକାର, ଆଉ ସବୁ ଡିପାର୍ଟମେଣ୍ଟର ଜ୍ଞାନ ରହିଥିବା ଦରକାର। ଯଦି ଆପଣଙ୍କର ପାଖରେ କିଛି ହସ୍ପିଟାଲର ପରିଚୟ ଅଛି, କିଛି ହସ୍ପିଟାଲ ଲୋକମାନଙ୍କ ସହିତ ସମ୍ପର୍କ ଅଛି, ଆପଣଙ୍କର କିଛି ହସ୍ପିଟାଲ ବ୍ୟାକ୍ଗ୍ରାଉଣ୍ଡ ରହିଛି, ତାହେଲେ ଏଇଟା ଆପଣ କରିବାକୁ ବହୁତ ସୁବିଧା ହେଇଥାଏ। ଯଦି ସେଇଟା ନାହିଁ, ତାହେଲେ ଆମକୁ ନିଜକୁ ରିସର୍ଚ୍ଚ କରିବାକୁ ପଡ଼ିବ, କେଉଁଠି କେଉଁ ଜିନିଷ ମିଳୁଛି, କେଉଁ ଡିପାର୍ଟମେଣ୍ଟ ପାଇଁ କେଉଁ ଜିନିଷ ଦରକାର, ତ ସେଥିପାଇଁ ଆପଣଙ୍କୁ ନିଜେ ନଲେଜ୍ ନେବାକୁ ପଡ଼ିବ।
1: ଏଥିପାଇଁ ଲାଇସେନ୍ସ ଆବଶ୍ୟକ କି?
0: ଯାହା ପାଇଁ ଯୋଉଟାକି ଭେରି ଭେରି ମଚ୍ କମ୍ପ୍ଲାଏନ୍ସ ଡ୍ରିଭନ୍, ଆଉ କମ୍ପ୍ଲାଏନ୍ସ ଏଇଥିପାଇଁ କା ଥାଏ କାହିଁକି ନା ତାର ପ୍ରପର ଗୁଣ ମାନର ପରୀକ୍ଷଣ ପାଇଁ କା ଥାଏ, ଆଉ ସେଥିପାଇଁ କା ଲାଇସେନ୍ସ ନେବା ନିହାତି ଜରୁରୀ।
1: ଆଜ୍ଞା, ଜଣେ କେମିତି ଆପ୍ଲାଏ କୋଉଠି କରିବ, ଲାଇସେନ୍ସ କେମିତି?

0: ଫାଇବର ସେବିଷ ଟିକେ କୁହନ୍ତୁ।
1: ଡ୍ରଗ୍ ଲାଇସେନ୍ସ ଅଫିସ ରହିଛି, ଡ୍ରଗ୍ ଲାଇସେନ୍ସ ଅଫିସରେ ଯାଇକି ଯେତେବେଳେ ଆପଣ ବୁଝିବେ ସବୁ ଏରିଆ ପାଇଁକା ତାଙ୍କର ଯଥାଚିତ ଡିପାର୍ଟମେଣ୍ଟ ରହିଛି, ଯଥାଚିତ ଅଫିସ ରହିଛି, ସେଇଠି ଆପଣ ଯେତେବେଳେ ଯାଇକି ଦେଖା କରିବେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ। ଇକ୍ୱିପମେଣ୍ଟର ଲାଇସେନ୍ସ ପାଇଁକା ଆମକୁ ଆମେ ବି ଯାଇକି ଆମର ଯୋଉ ଏରିଆରେ ରେଜିଷ୍ଟ୍ରେସନ ହେଇଛି ତାର ଡ୍ରଗ୍ ଇନ୍ସପେକ୍ଟରଙ୍କୁ ଆମେ ଦେଖା କରିଥିଲୁ, ବହୁତ ସାହାଯ୍ୟ କରିଥିଲେ କେମିତି ଆମେ ତାକୁ ଅନଲାଇନ୍ ଆପ୍ଲାଏ କରିବୁ, କ'ଣ କ'ଣ ଦରକାର ତାର ଗୋଟେ ସେମାନେ ଲିଷ୍ଟ ଯୋଗାଇ ଦେବେ, ବହୁତ ସାହାଯ୍ୟ କରିବେ କେମିତି ଆପଣ ଇକ୍ୱିପମେଣ୍ଟ ଲାଇସେନ୍ସ ପାଇବେ, ଆଉ ବହୁତ କମ୍ ଦିନରେ ବି ଆପଣ ପାଇଯିବେ ଯଦି ଆପଣଙ୍କର ସବୁ ପ୍ରକାର ଡକ୍ୟୁମେଣ୍ଟସ୍ ଠିକ୍ ଥାଏ।
0: ଆଜ୍ଞା, ଏଥିପାଇଁ କ'ଣ କ'ଣ ସବୁ ପ୍ରମାଣପତ୍ର ଦରକାର?
1: ଆପଣଙ୍କର ଯୋଉ ଜାଗାରେ କରୁଛନ୍ତି ତାର କାଗଜପତ୍ର ଦରକାର, ମନେକର ଆପଣ ଯୋଉ ଲୋକେସନରେ କରୁଛନ୍ତି କିମ୍ବା ଯୋଉ ଘର ନେଇ କରୁଛନ୍ତି ତାର ପ୍ରମାଣପତ୍ର ଦରକାର, ମେଜରମେଣ୍ଟ ଦରକାର, ସେଥିପାଇଁକା ଆପଣଙ୍କୁ ଗୋଟେ ଦସ୍ତାବିଜର ଆବଶ୍ୟକ ରହିବ, ତାକୁ ଛାଡ଼ିକିରି ନିଜର ପର୍ସନାଲ ଡକ୍ୟୁମେଣ୍ଟସ୍ ଦରକାର, ପୋଲିସ ଭେରିଫିକେସନ NOC ଫର୍ମ ଦରକାର, ଆପଣଙ୍କୁ ନିଜର ବାୟୋଡାଟା ଦରକାର, ଆପଣଙ୍କର ଏଜୁକେସନାଲ କ୍ୱାଲିଫିକେସନ ଦରକାର, ଆପଣଙ୍କୁ ଏଥିପାଇଁ ନିଜର କମ୍ପାନୀ ଡକ୍ୟୁମେଣ୍ଟସ୍ ଦରକାର, ଆପଣଙ୍କର କମ୍ପାନୀ ଯୋଉଠି ରେଜିଷ୍ଟ୍ରେସନ ହେଇଛି ତାର ସାର୍ଟିଫିକେଟ୍ ଦରକାର, ଆପଣଙ୍କର ନିଜର ବାୟୋଡାଟା ଦରକାର, ଆପଣଙ୍କର ନିଜର ଶିକ୍ଷାଗତ ଯୋଗ୍ୟତା ପାଇଁକା ଯୋଉ ସାର୍ଟିଫିକେଟ୍ ଥିବ ସେସବୁ ଜିନିଷ ଦରକାର, ଆପଣଙ୍କର ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଦରକାର।
0: ତେବେ ଏ ଯୋଉ ହସ୍ପିଟାଲ ବା କ୍ଲିନିକ ଗୁଡ଼ିକୁ ଉପକରଣ ସବୁ କେମିତି ଯୋଗାଇଥାନ୍ତି?
1: ଆମର ଗୋଟେ ଇ-କମର୍ସ ପ୍ଲାଟଫର୍ମ ରହିଛି ଯୋଉଠି ଆମେ B2B ହେଲ୍ଥ କେୟାର ପ୍ରଡକ୍ଟ ସପ୍ଲାଏ କରୁଛୁ, ସେ ଇ-କମର୍ସ ପ୍ଲାଟଫର୍ମରେ ଆମେ ସେମାନଙ୍କୁ କହିଥାଉ ସେମାନେ ଯୋଉ ଯୋଉ ପ୍ରଡକ୍ଟ ତାଙ୍କୁ ଦରକାର, ସେଇଠି 8000 ପ୍ରଡକ୍ଟ ସେଥିରେ ରହିଛି, ସେ ତାଙ୍କର ଯୋଉ ଯୋଉ ପ୍ରଡକ୍ଟ ସବୁ ଦରକାର ସେମାନେ ସେଇଠି ଯାଇ ସର୍ଚ୍ଚ କରନ୍ତି, ସର୍ଚ୍ଚ କଲା ପରେ ସେମାନେ ସେତେବେଳେ ସିଲେକ୍ଟ କରିଦିଅନ୍ତି, ଆମର ବ୍ୟାକେଣ୍ଡରୁ ସେମାନଙ୍କୁ କଲ୍ ଯାଏ ଫର୍ ଅଲ୍ ଦ ସ୍ପେସିଫିକେସନ, ଯାହା ଯାହା ସ୍ପେସିଫିକେସନ ତାଙ୍କ ପାଖରେ ଯୋଉ ଯୋଉ ଇକ୍ୱିପମେଣ୍ଟ ପାଇଁ ଦରକାର ସବୁ ଲିଷ୍ଟ ନିଆଯାଏ, ନେଲା ପରେ ଆମେ ତାଙ୍କୁ ତାଙ୍କର ପ୍ରାଇସ୍, ତାଙ୍କ ପାଖରେ ଯେତିକି ପ୍ରାଇସ୍ ସେମାନେ ତା ପାଇଁ ରଖିଛନ୍ତି,
0: ମୂଲ୍ୟ
1: ଯୋଉ ମୂଲ୍ୟ ରଖିଛନ୍ତି ତା ପାଇଁକା ତାଙ୍କୁ ସେଇ ହିସାବରେ ଆମେ ତାଙ୍କୁ ଯୋଗାଇ ଦେଇଥାଉ, ଅପସନ୍ସ ଦେଇଥାଉ, ତାପରେ ସେମାନେ ତାଙ୍କର ଯେତେବେଳେ ସେମାନେ ଚୁଜ୍ କରିଦିଅନ୍ତି ତାଙ୍କର ଜିନିଷ ତାଙ୍କ ପାଖକୁ ଡାଇରେକ୍ଟଲି ଫ୍ରମ୍ ମାନୁଫ୍ୟାକ୍ଚର ତାଙ୍କ ପାଖରେ ପହଞ୍ଚିଯାଏ।
0: ଆଜ୍ଞା, ଏଥିପାଇଁ ଆପଣମାନେ ହସ୍ପିଟାଲ ସହିତ ଯୋଗାଯୋଗ ରଖିଥାନ୍ତି କି?
1: ହଁ, ହସ୍ପିଟାଲ ମାନଙ୍କ ସହିତ ଆମେ ଯୋଗାଯୋଗ ରଖିଥାଉ, ହସ୍ପିଟାଲ କ୍ଲିନିକ୍ସ, ଦେଖନ୍ତୁ ବଡ଼ ବଡ଼ ହସ୍ପିଟାଲ୍ସ ମାନଙ୍କରେ ତ ଆପଣ ସେଠି ସେମାନଙ୍କୁ ବଡ଼ ବଡ଼ କମ୍ପାନୀସ୍ ମାନେ ଟାଇଅପ୍ସ ଥାନ୍ତି, କିନ୍ତୁ ଆମର ଆକ୍ଚୁଆଲି ମୋଟୋ ହେଉଛି ଛୋଟ ଛୋଟ ସହର ମାନଙ୍କରେ, Tier 2, Tier 3 ସିଟିଜ୍ ମାନଙ୍କରେ ଯୋଉମାନେ 3-bedded ହସ୍ପିଟାଲରୁ ଆରମ୍ଭ କରିକି up to 50-bedded ହସ୍ପିଟାଲ ଆର୍ 70-bedded ହସ୍ପିଟାଲ ଯୋଉମାନେ ଅଛନ୍ତି ସେଇମାନେ ହେଲେ ଆମର ଆକ୍ଚୁଆଲି ଗ୍ରାହକ, ଆମେ ସେଇମାନଙ୍କୁ ଫୋକସ୍ କରୁଛୁ, କାହିଁକି ନା ସେମାନେ ଆୱେର୍ ନଥାନ୍ତି ଭଲ ପ୍ରଡକ୍ଟ କୋଉ ଗୁଡ଼ାକ, ସେମାନେ ସେମାନଙ୍କ ପାଖରେ ସେତିକି ଫାଇନାନ୍ସିଆଲ ଷ୍ଟ୍ରେନ୍ଥ ନଥାନ୍ତି ନଥାଏ ଯେ ସେମାନେ ସବୁ ଡିପାର୍ଟମେଣ୍ଟ ପାଇଁକା ଲୋକ ରଖିପାରିବେ, ସେ ତାଙ୍କୁ ଆକ୍ଚୁଆଲି ଏଇ ହେଲ୍ପଟା ଆମେ ତାଙ୍କୁ ତାଙ୍କମାନଙ୍କ ପାଇଁକା କରୁ ଯେ ସେମାନେ ଗୋଟିଏ ଜାଗାରୁ ତାଙ୍କୁ ସବୁ ପ୍ରକାର ଜିନିଷ ମିଳିଯିବ, ଗୋଟିଏ ଜାଗାରୁ ତାଙ୍କୁ ହସ୍ପିଟାଲ ଇକ୍ୱିପମେଣ୍ଟ ମିଳିଗଲା, ଆମେ ସର୍ଭିସ ବି ଦେଉଛୁ, ଏଣ୍ଡ ଟୁ ଏଣ୍ଡ ସର୍ଭିସ ଦେଉଛୁ ତାଙ୍କ ପାଇଁକା, ଆନୁଆଲ ମେଣ୍ଟେନାନ୍ସ ରହିଲା, AMC CMC ରହିଲା, ଆଫ୍ଟର ୱାରେଣ୍ଟି ପରେ ଯୋଉ ସୁବିଧା ସବୁ ଅଛି ସେସବୁ ଜିନିଷର ଆମେ ଦାୟିତ୍ୱ ନେଇଥାଉ, ତାଙ୍କର ଆଉ ଯଦି କିଛି ସପୋଜ କୌଣସି ଗୋଟେ ଇକ୍ୱିପମେଣ୍ଟର କିଛି ଖରାପ ହେଲା ଆଉ ଆମେ ଗୋଟେ ଆପ୍ ବନାଉଛୁ ଯୋଉଥିରେ କି ସେମାନେ ଯଦି ସେଇଥିରେ ଅପ୍ଟ କରିଦେବେ ସର୍ଭିସ ପାଇଁକା, ତାହେଲେ ଆମେ ସେଇ ପିନ୍କୋଡ଼ରେ ଯୋଉ ଯୋଉ ବାୟୋମେଡିକାଲ ଇଞ୍ଜିନିୟର ଥିବେ ଆମେ ସେଇ ବାୟୋମେଡିକାଲ ଇଞ୍ଜିନିୟରଙ୍କ ଭିତରୁ ଯୋଉ ମେସିନ୍କୁ ଯାହା ଯୋଉ ଇଞ୍ଜିନିୟର ଦରକାର ଆମେ ସେଇ ଇଞ୍ଜିନିୟର ତାଙ୍କ ପାଖକୁ ପଠେଇଦେଉ, ଏଇଭଳିଆ ଆମେ ହେଲ୍ପ କରିପାରିବୁ। ତା ସହିତ ସେମାନଙ୍କର ବଡ଼ ବଡ଼ ଇକ୍ୱିପମେଣ୍ଟର ପ୍ରାଇସ୍ ବହୁତ ଥାଏ, ସେଇ ମୂଲ୍ୟ ସେମାନେ ଦେଇପାରିବେନି ଏକାଥରକେ, ତ ତା ପାଇଁକା ଇକ୍ୱିପମେଣ୍ଟ ଫାଇନାନ୍ସ ଦରକାର, ଇକ୍ୱିପମେଣ୍ଟ ଫାଇନାନ୍ସ ବି ଆମେ ଯୋଗାଇ ଦେଉ ତାଙ୍କ ପାଇଁକା।
0: ଇନଷ୍ଟଲମେଣ୍ଟର ସୁବିଧା ଅଛି କି?
1: ହଁ, ଇନଷ୍ଟଲମେଣ୍ଟର ସୁବିଧା ଅଛି, ସେମାନେ କିଛି କିଛି ବ୍ୟାଙ୍କ ଅଛନ୍ତି, କିଛି କିଛି NBFC ଅଛନ୍ତି ଯୋଉମାନେ କି ଇକ୍ୱିପମେଣ୍ଟ ଫାଇନାନ୍ସ କରନ୍ତି, ଆଉ ଆମର ସେମାନଙ୍କ ସହିତ ଲିଆଜନିଂ ଥାଏ, ଯେକୌଣସି ଲୋକ ଯଦି କିଛି ମେଡିକୋ ହଉ କି ନନ୍ ମେଡିକୋ ହଉ ତାଙ୍କର ଇକ୍ୱିପମେଣ୍ଟ କି ଲ୍ୟାବ୍ ଗୋଟେ କରିବାକୁ ଚାହୁଁଛନ୍ତି, ସପୋଜ୍ ଗୋଟେ ଡାଇଗ୍ନୋଷ୍ଟିକ୍ ସେଣ୍ଟର ବନେଇବାକୁ ଚାହୁଁଛନ୍ତି, ତାଙ୍କ ଇକ୍ୱିପମେଣ୍ଟର ଫାଇନାନ୍ସ ଦରକାର, ତାହେଲେ ଆମେ ସେଇ ଇକ୍ୱିପମେଣ୍ଟର ଫାଇନାନ୍ସ ତାଙ୍କୁ ଦେଇପାରୁ, ସେମାନେ ସୁବିଧାରେ ଇନଷ୍ଟଲମେଣ୍ଟର ମାନେ ଡାଉନ୍ ପେମେଣ୍ଟ ଦେଇକି ଇନଷ୍ଟଲମେଣ୍ଟରେ ବାକି ଇନଷ୍ଟଲମେଣ୍ଟ ଦେଇକି ସେମାନେ କରିପାରନ୍ତି। ଏଥିପାଇଁକା ଆମର କର୍ମଚାରୀ ରଖିଛୁ ବିକ୍ରି କରିବା ପାଇଁ।

0: ଯେଉଁମାନେ କି ସେମାନଙ୍କ ସହିତ ଭେଟ ହୋଇ ତାଙ୍କର ରିକ୍ୱାୟାରମେଣ୍ଟ ନେଇକି ଆସିଥାନ୍ତି, ତାକୁ ଛାଡ଼ିଦେଲେ ଅନଲାଇନ୍ରେ ସେଥିରୁ ଆମେ ଏଇଭଳିଆ ରିକ୍ୱାୟାରମେଣ୍ଟ ବହୁତ ପାଇଯାଇଥାଉ।
1: ଆପଣ ଏଇ ଯୋଉ ବ୍ୟବସାୟଟିକୁ ଆରମ୍ଭ କଲେ ଏଥିପାଇଁ ପୁଞ୍ଜି ବା ଅର୍ଥର ଆବଶ୍ୟକତା ତ ନିହାତି ରହିଛି, ତେବେ ଆପଣ କୋଉଠୁ ପାଇଥିଲେ?
0: ହଁ, ଏଥିପାଇଁ ତ ପୁଞ୍ଜିର ଆବଶ୍ୟକତା ରହିଛି, ଯେକୌଣସି ବ୍ୟବସାୟ କରିବା ପାଇଁ ପୁଞ୍ଜିର ଆବଶ୍ୟକତା ରହିଛି। ପ୍ରଥମେ ଆମେ ନିଜର ଯାହା କିଛି ସେଭିଂସ ଥିଲା ସେଇଥିରୁ ଆମେ ଷ୍ଟାର୍ଟ କରିଥିଲୁ। ତାପରେ ଆମେ ଷ୍ଟାର୍ଟଅପ୍ ଓଡ଼ିଶା ଆଉ ଷ୍ଟାର୍ଟଅପ୍ ଇଣ୍ଡିଆରେ ରେକଗ୍ନିସନ୍ ପାଇଛୁ। ଆଇଏମ୍ ସମ୍ବଲପୁରରେ ଇନକ୍ୟୁବେସନ୍ରେ ରହିଛୁ। ଆଇଏମ୍ ସମ୍ବଲପୁରରୁ ଆମକୁ 5 ଲକ୍ଷ ଟଙ୍କାର ଗ୍ରାଣ୍ଟ, ସରକାରୀ ଗ୍ରାଣ୍ଟ ମିଳିଥିଲା। ଆଉ ତା ସହିତ ଆମକୁ ଷ୍ଟାର୍ଟଅପ୍ ଓଡ଼ିଶାରୁ 15 ଲକ୍ଷ ଟଙ୍କାର ସରକାରୀ ଗ୍ରାଣ୍ଟ ମିଳିଛି, ତ ଯୋଉଟାକି ଆମକୁ ଆମର ବ୍ୟବସାୟକୁ ନେକ୍ସଟ ଲେବୁଲ ନେବା ପାଇଁକା, ଆମକୁ
1: ଆଗକୁ
0: ବଢେଇବା ପାଇଁକା ଆମକୁ ଖୁବ୍ ସାହାଯ୍ୟ ହେଇଛି।
1: ଆଜ୍ଞା, ତେବେ ଏଇ ଯୋଉ ମେଡିକାଲ ଉପକରଣର ରକ୍ଷଣାବେକ୍ଷଣ କିପରି କରାଯାଇଥାଏ?
0: ମେଡିକାଲ ଉପକରଣ ବହୁତ ଡେଲିକେଟ୍ ଜିନିଷ, ସେ ଯେତେବେଳେ ସେଇଟା ମାନୁଫ୍ୟାକ୍ଚରରୁ ଆସେ ତା ପାଇଁକା ପ୍ରପର ୱେୟାର ହାଉସ କରାଯାଇଥାଏ। ସେଇ ୱେୟାର ହାଉସରେ କେଉଁ ଉପକରଣ କେଉଁଠି ରହିବ ତା ପାଇଁ ଅଲଗା ଅଲଗା ଡିଭିଜନ୍ ରହିଥାଏ, ସେଇ ହିସାବରେ ସେମାନଙ୍କୁ ରଖାଯାଏ। ତ ପ୍ରତିଦିନ ତାର ରକ୍ଷଣାବେକ୍ଷଣ, ପ୍ରତିଦିନ ଆମେ ତାର ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ। ମେଡିକାଲ ଇକ୍ୱିପମେଣ୍ଟ ଗୁଡ଼ାକ ପାଇଁକା, ହସ୍ପିଟାଲ ଉପକରଣ ଗୁଡ଼ିକ ଯେହେତୁ ଖୁବ୍ ମୂଲ୍ୟବାନ, ସେଥିପାଇଁକା ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ବି କରିବାକୁ ପଡ଼ିଥାଏ। ତା ପାଇଁକା ସ୍ୱତନ୍ତ୍ର ଘର ଥାଏ ଯେଉଁଥିରେ ଏଇ ସବୁ ଉପକରଣ ଗୁଡ଼ିକ ରଖାଯାଏ, ପ୍ରତିଦିନ ତାର ଦାୟିତ୍ୱ ନେବାକୁ ପଡ଼ିଥାଏ।
1: ତେବେ ଗ୍ରାମାଞ୍ଚଳରେ ଏଇ ବ୍ୟବସାୟ କରିବାର ସୁଯୋଗ କଣ ରହିଛି?
0: ଗ୍ରାମାଞ୍ଚଳରେ ବହୁତ ଛୋଟ ଛୋଟ କ୍ଲିନିକ୍ସ ଅଛି, ଗ୍ରାମାଞ୍ଚଳରେ ଛୋଟ ଛୋଟ ଲ୍ୟାବ୍ ବି ରହିଛି, କଲେକ୍ସନ୍ ସେଣ୍ଟର୍ସ ରହିଛି, ଏଇସବୁ ଜାଗାରେ ଆପଣ ଇକ୍ୱିପମେଣ୍ଟ ଆପଣ ସପ୍ଲାଏ କରିପାରିବେ। ଆଜିକାଲି ତ ଏଇ ଗ୍ରାମାଞ୍ଚଳରେ ଆଉ ଛୋଟ ଛୋଟ ସହରମାନଙ୍କରେ ହସ୍ପିଟାଲ୍ସ ମାନେ ଗଢ଼ି ଉଠୁଛି, ଆଉ ସେମାନଙ୍କୁ ଆପଣ କମ୍ ମୂଲ୍ୟରେ, ଯଥୋଚିତ ମୂଲ୍ୟରେ ଆପଣ ହସ୍ପିଟାଲ ଉପକରଣ ଗୁଡ଼ିକ ସପ୍ଲାଏ କରିପାରିବେ, ତେଣୁ ଏଇଥିରେ ଭବିଷ୍ୟତ ଅଛି।
1: ଏ କ୍ଷେତ୍ରରେ ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହେଇପାରିବେ ବୋଲି ଆପଣ ଭାବୁଛନ୍ତି?
0: ଦେଖନ୍ତୁ, ମୁଁ ତ କହିବି ଆଜିକା ସମାଜରେ ମହିଳା ଆଉ ପୁରୁଷଙ୍କ ଭିତରେ ଆପଣ ତୁଳନା କରିପାରିବେନି। ମହିଳାମାନେ ବି ଆଜିକା ସମୟରେ ସେତିକି କ୍ୟାପେବଲ୍ ହେଇଗଲେଣି ଯେ ସେମାନେ ସେଲ୍ସ ସର୍ଭିସ, ସେମାନେ ପ୍ରକ୍ୟୁରମେଣ୍ଟ, ସେମାନେ ଇନଭେଣ୍ଟୋରୀ ସବୁଥିରେ କାମ କରିପାରିବେ। ଏଥିରେ ମହିଳାମାନଙ୍କୁ ଆଗକୁ ଯିବା ପାଇଁକା ଖୁବ୍ ସୁଯୋଗ ରହିଛି।
1: ଆଜ୍ଞା, ତେବେ ଆପଣ ତ ଜଣେ ମହିଳା, ଏଇ ଯୋଉ ବ୍ୟବସାୟଟିକୁ ଆପଣ ଆରମ୍ଭ କଲେ ସେ ସମୟରେ ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେଇନାହାନ୍ତି?
0: ଅସୁବିଧାର ସମ୍ମୁଖୀନ ହେଇଛି, ମହିଳାମାନେ ହିଁ ଆପଣଙ୍କୁ ପ୍ରତି କ୍ଷେତ୍ରରେ ନିଜର କାପାବିଲିଟିଜକୁ ଆପଣଙ୍କୁ ପ୍ରୁଫ୍ କରିବାକୁ ପଡ଼ିବ। ଆପଣ କେତେ କ୍ୟାପେବଲ୍ ସେଇଟା ଆପଣଙ୍କୁ ସବୁ ସମୟରେ ପ୍ରୁଫ୍ କରିବାକୁ ପଡ଼ିବ। ତ ମହିଳା ପାଇଁକା କେବେ କେବେ କୋଉଠି ସମ୍ମାନ ବି ମିଳିଯାଏ, କେବେ କେବେ କିଏ ପ୍ରଶଂସା କରନ୍ତି, ହଁ ଦେଖ ମହିଳାଟେ ହେଇକି ବି କିଛି କରୁଛି, ଆଉ କେବେ କେବେ ଲୋକମାନଙ୍କର ନଜରରେ ବି ଏମିତି ବି ଆସେ ଯେ କ'ଣ ମହିଳାଟେ କ'ଣ କରିପାରିବ। ଅସୁବିଧାର ସମ୍ମୁଖୀନ ହୋଇଛି, କିନ୍ତୁ ଏଇସବୁ ଜିନିଷ ମାନେ ନର୍ମାଲ, ଆପଣ ଆକୁ ହିଁ ଆପଣଙ୍କୁ କ୍ରସ୍ କରି ଯିବାକୁ ପଡ଼ିବ ହିଁ ପଡ଼ିବ।
1: ଆଜ୍ଞା, ଏଥିପାଇଁ ମାର୍କେଟିଂ କେମିତି କ'ଣ କରନ୍ତି?
0: ସେଲ୍ସ କର୍ମଚାରୀ ଯେଉଁମାନେ ଅଛନ୍ତି ସେମାନେ ହସ୍ପିଟାଲରେ ଯାଇକିରି ସେମାନେ ମାର୍କେଟିଂ କରିଦିଅନ୍ତି।
1: ତେବେ ଆଉ ଗୋଟେ କଥା ଏଠି କୁହନ୍ତୁ ଯେ ଏଇ ଯୋଉ ମେଡିକାଲ ସାମଗ୍ରୀ କିଣିବା ସମୟରେ କୋଉ କୋଉ ଦିଗ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଦରକାର?
0: ଯଦି ଆପଣ ମେଡିକାଲ ଉପକରଣ କହିବେ ତାହେଲେ ମେଡିକାଲ ଉପକରଣ ବହୁତ କିଛି ସାମଗ୍ରୀ ଅଛି। ଆପଣଙ୍କର ହସ୍ପିଟାଲ ବେଡ୍ଠୁ ଆରମ୍ଭ କରି ଛୁଞ୍ଚିଠୁ ଆରମ୍ଭ କରିକି ଗ୍ଲୋଭ୍ସଠୁ ଆରମ୍ଭ କରିକି ଆପଣଙ୍କ ବଡ଼ ବଡ଼ ଇକ୍ୱିପମେଣ୍ଟ ପର୍ଯ୍ୟନ୍ତ, ଯେମିତି ଅଲ୍ଟ୍ରାସାଉଣ୍ଡ ମେସିନ୍ ହେଲା ଆପଣଙ୍କର, ଯଦି ଆପଣଙ୍କର MRI ମେସିନ୍ ହେଲା, CT ହେଲା, ସବୁ ଜିନିଷରେ ଆପଣଙ୍କର ଆପଣଙ୍କୁ ପ୍ରକୃତ ମୂଲ୍ୟ ଦେଖିବାକୁ ପଡ଼ିବ।
1: ଏମିତି କିଛି କେବେ ଅସୁବିଧାର ସମ୍ମୁଖୀନ ହେଇନାହାନ୍ତି ଯେ ଜିନିଷଟି ଆପଣ ଦେଇଛନ୍ତି କିନ୍ତୁ ତାହା ଠିକ୍ ଭାବରେ କାମ କରୁନି?
0: ହଁ, ଅସୁବିଧାର ସମ୍ମୁଖୀନ ହେଇଛୁ। ଯଦି କୋଉଠି ଜିନିଷଟା ଦେଇଛୁ ଆଉ କାମ କରୁନି, ତା ପାଇଁ ୱାରେଣ୍ଟି ଥାଏ, ସେଇ ୱାରେଣ୍ଟି ପିରିୟଡ଼ରେ ସେମାନଙ୍କୁ କିଛି ପଇସା ପଡ଼େନି, ଆଉ ସେଇ ୱାରେଣ୍ଟି ପିରିୟଡ଼ରେ ଜିନିଷ ସବୁ ଆପଣ ବଦଳେଇ ଦେଇପାରିବେ କିମ୍ବା

0: ଆମେ ଯାଇ ଠିକ କରିଦେଉ। ସେ ବହୁତ ଛୋଟ ଛୋଟ ମାଇନର ମାଇନର କିଛି ଯଦି ପ୍ରୋବ୍ଲେମ ଥାଏ ଆଉ କିଛି ସେମିତି ଅସୁବିଧା ସମ୍ମୁଖୀନ ହେବାକୁ ପଡ଼େନି। ଯଦି ଆପଣଙ୍କର ୱାରେଣ୍ଟି ପିରିୟଡ଼ ପଡ଼େ ଥାଏ ତାହେଲେ ଆପଣଙ୍କର ସର୍ଭିସର କର୍ମଚାରୀ ଯାଇକି ସେଇ ପ୍ରପର ଇକ୍ୱିପମେଣ୍ଟକୁ ସର୍ଭିସ ଦେଇକି ଆସିବେ। ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ଛୋଟ ଛୋଟ ବଡ଼ ଯେତେ ଛୋଟ ବଡ଼ ସହର ଅଛି ସେଥିରେ ଯେଉଁ ଚିକିତ୍ସାଳୟ ସବୁ ଗଢ଼ି ଉଠୁଛି, ଯେଉଁ ଲ୍ୟାବ୍ ଆଉ ଡାଇଗ୍ନୋଷ୍ଟିକ୍ ସେଣ୍ଟର ସବୁ ଗଢ଼ି ଉଠୁଛି, ସେମାନଙ୍କୁ ପ୍ରକୃତ ମୂଲ୍ୟରେ ପ୍ରକୃତ ମାନର ହସ୍ପିଟାଲ ଉପକରଣ ଯୋଗାଇ ଦେବା ପାଇଁକା ଆମର ଯୋଜନା ରହିଛି।
1: ଏଇ ଯୋଉ ଉଦ୍ୟୋଗଟି ଆପଣ କରିଛନ୍ତି ଏଥିରେ ଅଧିକାଂଶ ସମୟ ଆପଣଙ୍କର ଏଇ ବ୍ୟବସାୟରେ ହିଁ ଯାଉଥିବ, ତେବେ ଆପଣଙ୍କୁ କେବେ ଅବସର ସମୟ ମିଳେନି?
0: ଅବସର ସମୟ ନିଜକୁ ବାହାର କରିବାକୁ ପଡ଼େ, ନିଜର ପରିବାର ପାଇଁକା, ନିଜର ପ୍ରିୟଜନ ମାନଙ୍କ ପାଇଁକା, ନିଜର ବନ୍ଧୁଜନ ପାଇଁକା ଆମକୁ ସମୟ ବାହାର କରିବାକୁ ପଡ଼େ।
1: ପରିବାରରେ କିଏ ସବୁ ଅଛନ୍ତି?
0: ପରିବାରରେ ମୋର ଶାଶୁଘରେ ମୋର ଶାଶୁ, ମୋର ହଜବେଣ୍ଡ, ଦେଢ଼ଶୁର ସମସ୍ତେ ଅଛନ୍ତି। ପରିବାରକୁ ସମୟ ଦେବା ପାଇଁକା ସମୟ ବାହାର କରିବାକୁ ପଡ଼େ ନିଜର କର୍ମରତ ଜୀବନରୁ। ଅଫିସ ଟାଇମ 9ରୁ 7ଟା ପର୍ଯ୍ୟନ୍ତ ରଖିଥାଏ, ତାପରେ ବାକି ତକ ସମୟ ମୋର ପରିବାରକୁ ଦିଏ।
1: ମନୋରଞ୍ଜନ ପାଇଁ କଣ କରନ୍ତି?
0: ମନୋରଞ୍ଜନ ପାଇଁକା କେତେବେଳେ ମୁଁ ଫିଲ୍ମ ଦେଖିଦିଏ, ମନୋରଞ୍ଜନ ପାଇଁକା କିଛି ଭଲ ଜାଗାକୁ ବୁଲିବାକୁ ଯାଏ, ଗୀତ ଶୁଣେ।
1: ଆପଣ କହିଲେ ଯେ ଆପଣଙ୍କୁ ଗୀତ ଶୁଣିବାକୁ ଭଲ ଲାଗେ, ଆପଣଙ୍କୁ ତାହେଲେ ଶୁଣେଇ ଦଉଛୁ ଏଇ ଗୀତଟି।

0: ତେବେ ଶେଷରେ ଯୋଉ ଭଉଣୀମାନେ ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କଣ କହିବେ?
1: ନିଜର ଶିକ୍ଷାଗତ ଯୋଗ୍ୟତା ହିସାବରେ ସେମାନେ କୌଣସି ଗୋଟେ ଗୋଟିଏ ଉଦ୍ୟୋଗ ଆରମ୍ଭ କରନ୍ତୁ, ଆଉ ପଛକୁ ନ ଫେରି ସେଥିରେ ଯାହା ବି ସେମାନଙ୍କୁ ଝଡ଼ଝଞ୍ଜା ଆସୁଛି ତାକୁ ଅତିକ୍ରମ କରି ଆଗକୁ ବଢ଼ିଯାଆନ୍ତୁ। ଯଦି ସେମାନଙ୍କର କିଛି ଉଦ୍ୟୋଗ କିଛି କରିବାକୁ ଚାହୁଁଛନ୍ତି ତାହେଲେ ମୁଁ ତ କହିବି ପ୍ରଥମେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ହିସାବରେ ସେଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ। ଆଉ କୌଣସି କାର୍ଯ୍ୟ ଛୋଟ ବଡ଼ ନାହିଁ, ସବୁ କାମ ସମସ୍ତେ କରିପାରିବେ। ବିୟୁଟି ପାର୍ଲର ଠୁ ଷ୍ଟାର୍ଟ କରି ଆପଣ ଗୋଟେ ବଡ଼ ଉଦ୍ୟୋଗପତି ବି ହୋଇପାରିବେ। ବଟ୍ ସେଥିପାଇଁ ଆପଣ ନିଷ୍ଠା ଦରକାର ଆଉ ନିଜର ଉଦ୍ୟମ ଜାରି ରଖନ୍ତୁ।
0: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣ କେମିତି ଜଣେ ସଫଳ ଉଦ୍ୟୋଗୀ ହେଇପାରିଛନ୍ତି ସେ ବିଷୟରେ ଆମର ଭଉଣୀମାନଙ୍କୁ କହିଲେ। ଆମର ଭଉଣୀମାନେ ଏଥିରୁ ଅନେକ ପ୍ରେରଣା ପାଇଥିବେ। ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଜି ଆଳାପରି ଆପଣମାନେ ଶୁଣୁଥିଲେ ଜଣେ ସଫଳ ଉଦ୍ୟୋଗୀ ଏଲିନା ସାମଲଙ୍କ ସହିତ ସାକ୍ଷାତକାର।

0: ବିଭିନ୍ନ ପ୍ରକାରର ଉଗ୍ରବାଦ କାର୍ଯ୍ୟକଳାପ ଏବେ 70% ହ୍ରାସ ପାଇଛି। ସରକାରୀ ସୂଚନା ମୁତାବକ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ନେଇ ସଶସ୍ତ୍ର ବାହିନୀଗୁଡ଼ିକ ସହ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୋଡୋ, କାର୍ବି ଏବଂ ଉଲ୍ଫା ଭଳି ସଂଗଠନଗୁଡ଼ିକର 10,000ରୁ ଅଧିକ ଉଗ୍ରବାଦୀ ଇତିମଧ୍ୟରେ ଆତ୍ମସମର୍ପଣ କରିଛନ୍ତି। ବହୁ ବର୍ଷ ଧରି ଚାଲିଆସିଥିବା ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନକୁ ଧୀରେ ଧୀରେ ପ୍ରତ୍ୟାହାର କରାଯାଉଛି। ଉଗ୍ରବାଦପୂର୍ଣ୍ଣ ରାଜ୍ୟଗୁଡ଼ିକରେ ସ୍ଥିର ସରକାର ରହିବା ଫଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ସେହିସବୁ ଅଞ୍ଚଳଗୁଡ଼ିକରେ ଲୋକମାନଙ୍କ ନିକଟରେ ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ନିରନ୍ତର କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ଡିଭାଇନ୍ ଯୋଜନାରେ ସ୍ୱତନ୍ତ୍ର ବ୍ୟବରାଦ କରାଯାଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯାଉଛି। ସବୁଦିନିଆ ରାଜ୍ୟ ରାଜପଥ ନିର୍ମାଣ, ସେତୁ ନିର୍ମାଣ, ରେଳ ନେଟୱର୍କ ବୃଦ୍ଧି ଏବଂ ବିମାନ ବନ୍ଦର ସ୍ଥାପନ ଭଳି ବିଭିନ୍ନ ଯୋଜନା ସରକାର ହାତକୁ ନେଇଛନ୍ତି। 2023 ଆସାମ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣରେ କହିଥିଲେ, ଉତ୍ତର ପୂର୍ବାଞ୍ଚଳ ଏବେ ଦେଶର ଏକ ପ୍ରମୁଖ ଅର୍ଥନୈତିକ ହବ୍ ପାଲଟିଛି।
1: असम में नॉर्थ ईस्ट में सरकार और समाज के सामूहिक प्रयासों से जैसे जैसे शांति लौट रही है वैसे वैसे पुराने नियमों में भी बदलाव किया जा रहा है। लंबे समय तक आर्म फोर्सेस स्पेशल पावर एक्ट आपसा नॉर्थ ईस्ट के अनेक राज्यों में रहा है लेकिन बीते 8 सालों के दौरान स्थायी शांति और बेहतर कानून व्यवस्था लागू होने के कारण
0: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଭାରତୀୟ ମହିଳା କ୍ରିକେଟର ଶେଫାଳି ବର୍ମାଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରିଛି। ମହିଳା ଏସିଆ କପ୍ ଏବଂ ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ଶେଫାଳି ବର୍ମା ମହିଳା କ୍ରିକେଟ୍ରେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ୍ ଗିଲ୍ଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ଅଭିହିତ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଇସିସି ପକ୍ଷରୁ ଏହି ମାନ୍ୟତା ମିଳିଛି। ଗତବର୍ଷ ନଭେମ୍ବର ମାସରେ 22 ବର୍ଷୀୟ ଶେଫାଳି ବର୍ମାଙ୍କୁ ମଧ୍ୟ ଶ୍ରେଷ୍ଠ ଖେଳାଳି ମାନ୍ୟତା ମିଳିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଶକ୍ତି କେବଳ ଅଗ୍ରସର ହେବାର କ୍ଷମତା ନୁହେଁ, ବରଂ ଏହା ଅନ୍ୟମାନଙ୍କୁ ସଶକ୍ତ କରିବାର କ୍ଷମତା ରଖିଥାଏ, କହିଲେ ପ୍ରଧାନମନ୍ତ୍ରୀ। ବସୁଧୈବ କୁଟୁମ୍ବକମ୍ ନୀତି ଅନୁଯାୟୀ ମାନବ କଲ୍ୟାଣ ଓ ଶାନ୍ତି ସ୍ଥାପନ ଦିଗରେ ଭାରତ ପ୍ରତିବଦ୍ଧ, ବିମ୍ଷ୍ଟେକ୍ ସମ୍ମିଳନୀରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ। ଜାତିସଂଘର ଘୋଷଣାନାମାରେ ଆତଙ୍କବାଦ ବିରୋଧୀ ନୀତି ଅନ୍ତର୍ଭୁକ୍ତ କରିବା ଲାଗି ଭାରତର ପ୍ରସ୍ତାବ ଏବଂ ମହିଳା କ୍ରିକେଟର ଶେଫାଳି ବର୍ମା ଓ ପୁରୁଷ କ୍ରିକେଟର ଶୁଭମନ୍ ଗିଲ୍ କ୍ରିକେଟର ଅଫ୍ ଦ ମନ୍ଥ ବିବେଚିତ। ସମ୍ବାଦ ଶେଷ ହେଲା।
2: Good afternoon, this is Akashvani and I am Valsa Williams with the Midday News. The headlines. Prime Minister Narendra Modi says India's economic growth is taking place on a strong foundation amidst global uncertainty. Addresses Bloomberg New Economy Forum in New Delhi. Home Minister Amit Shah hails BIMSTEC as an important platform for regional integration, economic cooperation and collective security. UPI merchant discount rate on select person-to-merchant transactions to be implemented after Diwali. IMF raises India's GDP growth forecast to 7% for 2026-27. Canadian Foreign Minister Anita Anand to arrive on a two-day visit to India from today. And Shefali Verma and Shubman Gill named ICC Women's and Men's Player of the Month for September 2026. Prime Minister Narendra Modi has said the centre has embodied the principle of power to empower in its governance approach and work culture. Speaking at the Bloomberg New Economy Forum in New Delhi, Prime Minister Modi said India's economic growth is taking place on a strong foundation amidst global uncertainty. Mr. Modi said India's progress is rooted in collective growth and shared opportunities. He said the government's constant endeavour is to ensure that India's capabilities open new doors of opportunity for other countries as well. He said the power is not just the ability to move ahead, but it is also the ability to empower others. Mr. Modi said in the present era, digital power has emerged as one of the key drivers of this transformation and playing a significant

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦେଶର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଆବାସ ଯୋଜନା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଦୀପାବଳି ପରେ ବ୍ୟବସାୟ ନେଣଦେଣ କ୍ଷେତ୍ରରେ ଲାଗୁ ହେବ ୟୁପିଆଇ ଶୁଳ୍କ। ନବରାତ୍ରର ତୃତୀୟ ଦିନରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା, ଏବଂ ପରିବାରରୁ ପ୍ରସ୍ତୁତି ଆରମ୍ଭର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ। ଭାରତ ନିଜର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ବ୍ଲୁମ୍ବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ପ୍ରଗତି, ସାମୂହିକ ବିକାଶ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ ଉପରେ ନିହିତ ରହିଛି। କ୍ଷମତା କେବଳ ଆଗକୁ ବଢ଼ିବାର ସାମର୍ଥ୍ୟ ନୁହେଁ, ବରଂ ଅନ୍ୟମାନଙ୍କୁ ସଶକ୍ତ କରିବାର ମାଧ୍ୟମ। ବର୍ତ୍ତମାନ ସମୟରେ ଡିଜିଟାଲ ଶକ୍ତି ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଲକ୍ଷ୍ୟ ହାସଲ କରିବା ଦିଗରେ ଏହାର ପ୍ରମୁଖ ଭୂମିକା ରହିଛି। ଭାରତରେ ଡିଜିଟାଲ ଶକ୍ତି ଅଧିକ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ନଲେଜ ସିର୍ଫ କୁଛ ଲୋକଙ୍କ ଆଗେ ବଢାଏଗି ୟା କରୋଡୋ ଲୋକଙ୍କ ଲିଏ ନୟେ ଅବସର ବଢାଏଗି? କ୍ୟା ନଲେଜ କେବଳ କୁଛ ଲୋକଙ୍କ ତାକତ ବନି ରହେଗି ୟା ସବକି କ୍ଷମତା ବଢାଏଗି? ୟହିଁ ସେ ଏକ ନୟା ବିଚାର ଜନ୍ମ ଲେତା ହେ ଔର ୟେ ବିଚାର ହେ ପାୱର ଟୁ ଏମ୍ପାୱର, ପାୱର ଟୁ ଏମ୍ପାୱର, ପାୱର ଟୁ କଣ୍ଟ୍ରୋଲ ସେ ଆଗେ ପାୱର ଟୁ ଏନେବଲ, ପାୱର ଟୁ କମ୍ପିଟ ସେ ଆଗେ ପାୱର ଟୁ କୋଲାବରେଟ, ପାୱର ଟୁ ସକ୍ସିଡ ସେ ଆଗେ ପାୱର ଟୁ ହେଲ୍ପ ଅଦର ସକ୍ସିଡ। ଆର୍ ଇସଲିଏ ଆଜ ମେ ୟହାଁ ଜିସ୍ ଭିଜନ କେ ସାଥ ଆୟା ହୁଁ ଭୋ ହେ ପାୱର ଟୁ ଏମ୍ପାୱର।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଜାମ୍ ଟ୍ରିନିଟି ଓ ଡିବିଟି ମାଧ୍ୟମରେ ସରକାରୀ ସହାୟତା ସିଧାସଳଖ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ଭାରତ 2030 ସୁଦ୍ଧା ବିଦ୍ୟୁତ୍ କ୍ଷମତାର 40% ଅଣଜୀବାଶ୍ମ ଇନ୍ଧନ ଉତ୍ସରୁ ହାସଲ କରିବା ଲକ୍ଷ୍ୟକୁ 9 ବର୍ଷ ପୂର୍ବରୁ ପୂରଣ କରିସାରିଛି। 2014 ଦେଶର ଅକ୍ଷୟ ଶକ୍ତି କ୍ଷମତା 75 ଗିଗାୱାଟ୍ ଥିବାବେଳେ ବର୍ତ୍ତମାନ ଏହା 300 ଗିଗାୱାଟ୍ରେ ପହଞ୍ଚିଛି। ପିଏମ୍ ସୂର୍ଯ୍ୟଘର, ପିଏମ୍ କୁସୁମ ଚାଷୀମାନଙ୍କୁ ସୌରଶକ୍ତି ସହ ଯୋଡ଼ିବା ଚାଷ ଖର୍ଚ୍ଚ ଓ କାର୍ବନ ନିର୍ଗମନ ହ୍ରାସରେ ସହାୟକ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ବିଶ୍ୱରେ ଶକ୍ତିଶାଳୀ ହେବାର ପ୍ରତିଯୋଗିତା ମଧ୍ୟରେ ଭାରତ ଏକ ଭିନ୍ନ ଆଭିମୁଖ୍ୟ ଆପଣେଇଛି। ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ବିଶ୍ୱ ସମ୍ମୁଖରେ ଅଭୂତପୂର୍ବ ଆହ୍ୱାନ ଆଣିଥିବା ବେଳେ ଭାରତ ଏହାର ସଫଳତାର ସହ ମୁକାବିଲା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଏବଂ ଆବାସ ଯୋଜନାରେ ଘର ଆବଣ୍ଟନ କରିଛନ୍ତି। ଭୁବନେଶ୍ୱର ଘାଟିକିଆଠାରେ ନୀଳକଣ୍ଠେଶ୍ୱର ମୁକ୍ତେଶ୍ୱର ଆବାସ ଯୋଜନାର ଲୋକାର୍ପଣ କରିଛନ୍ତି। ଯୋଜନାରେ ଗରିବ ଲୋକଙ୍କୁ 1608 ଘର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଅର୍ବାନ ବନ୍ଧୁ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଯୋଜନାରେ ସରକାର ସୁଲଭ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଘର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏଥିପାଇଁ 300 ଘର ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି। କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଯୁବପିଢ଼ିଙ୍କ ଖେଳକୁଦ ପାଇଁ ଉନ୍ନତ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳ ଓ ବିଦ୍ୟାଳୟ ପରିସରରେ ମୋଟ 12 ଖେଳପଡ଼ିଆର ବିକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ ବଜରଙ୍ଗୀ ଖେଳପଡ଼ିଆର ଲୋକାର୍ପଣ କରିଛନ୍ତି। ଏହି ଆଧୁନିକ କ୍ରୀଡ଼ା ପ୍ରକଳ୍ପ ସ୍ଥାନୀୟ କ୍ରୀଡ଼ାବିତ୍ ଏବଂ ଯୁବ ପ୍ରତିଭାଙ୍କୁ ଉନ୍ନତ ପ୍ରଶିକ୍ଷଣ ସହ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଉତ୍ତମ ସୁଯୋଗ ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଖେଳପଡ଼ିଆଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଶିଶୁ, କିଶୋର, ଯୁବକ ଓ କ୍ରୀଡ଼ାପ୍ରେମୀଙ୍କୁ ଖେଳକୁଦ, ଶାରୀରିକ ବ୍ୟାୟାମ ଓ କ୍ରୀଡ଼ା ଅଭ୍ୟାସ ପାଇଁ ସୁଯୋଗ ଯୋଗାଇଦେବ, ଯାହାଦ୍ୱାରା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ମିଳିପାରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଭୁବନେଶ୍ୱରକୁ ଏପରି ଏକ ଭୁବନେଶ୍ୱର ଆମେ ପରିଣତ କରିବା ଯେଉଁଠାରେ ବିକାଶର ସୁଫଳ ସମାଜର ପ୍ରତ୍ୟେକ ବର୍ଗ ପାଖରେ ପହଞ୍ଚି ପାରିବ, ଯେଉଁଠିକି ଅତି ଗରିବରୁ ଗରିବ ଠାରୁ ଆରମ୍ଭ କରିକି ଯେଉଁ ଶ୍ରମିକମାନେ ସୁଲଭ ଆବାସ ଘର ପାଇବେ, ଯେଉଁ ଯୁବପିଢ଼ି ନିଜର ପ୍ରତିଭାକୁ ବିକଶିତ କରିବା ପାଇଁ ସ୍ୱତନ୍ତ୍ର ସ୍କୋପ୍ ପାଇବେ, ପ୍ରତ୍ୟେକ ନାଗରିକ ସୁସ୍ଥ ଉନ୍ନତ ଜୀବନଯାପନ କରିପାରିବେ, ସେଥିପାଇଁ ଆମେ ନିଶ୍ଚିତ ଭାବରେ ବିକାଶର ପ୍ରତ୍ୟେକ ପଦକ୍ଷେପରେ ସାଧାରଣ ଲୋକଙ୍କର ଆବଶ୍ୟକତାକୁ ସର୍ବାଧିକ ଗୁରୁତ୍ୱ ଦେବା। ଆଗାମୀ ଦିନରେ ନିଶ୍ଚିତ ଭାବରେ ସମସ୍ତଙ୍କୁ ଆମେ ସମସ୍ତ ପ୍ରକାରର ସୁବିଧା ସୁଖ ସ୍ୱାଚ୍ଛନ୍ଦ୍ୟ ଆପଣମାନଙ୍କୁ ନିଶ୍ଚିତ ଭାବରେ ଆମେ ପହଞ୍ଚାଇ ପାରିବୁ।
0: କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡି ଅଧ୍ୟକ୍ଷ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଦୀପାବଳି ପରେ ବ୍ୟବସାୟିକ ନେଣଦେଣ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଆର୍ଥିକ କାରବାର ମଧ୍ୟରେ ୟୁପିଆଇ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ଏମ୍ଡିଆର୍ ଲାଗୁ ହେବ। ପାର୍ବଣ ଋତୁକୁ

ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏମ୍ପିସିଆଇ ପକ୍ଷରୁ କୁହାଯାଇଛି। ଏମ୍ଡିଆର୍ ଶୁଳ୍କ କେବଳ 2000 ଟଙ୍କାରୁ ଅଧିକ କାରବାର ଉପରେ 0.4% ଏବଂ 75,000ରୁ ଉର୍ଦ୍ଧ୍ୱ କାରବାର ଉପରେ ସର୍ବାଧିକ 300 ଟଙ୍କା ଲାଗୁ ନେଇ ନିୟମରେ ବ୍ୟବସ୍ଥା ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା' ଦୁର୍ଗା ଏବଂ ତାଙ୍କର 9ଟି ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଆସିଛି। ଆଜି ମା'ଙ୍କ ତୃତୀୟ ସ୍ୱରୂପ ମା' ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କୁ ଉପାସନା କରୁଛନ୍ତି। ମା'ଙ୍କ ମସ୍ତକରେ ଶୋଭା ପାଉଥିବା ଅର୍ଦ୍ଧଚନ୍ଦ୍ର ଘଣ୍ଟା ଆକୃତିର ହୋଇଥିବାରୁ ମା'ଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୁଜା ମା' ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ମା'ଙ୍କ ଦିବ୍ୟ ସ୍ୱରୂପ ଶକ୍ତି, ସାହସ, ନିର୍ଭୀକତା ଓ ଶାନ୍ତିର ପ୍ରତୀକ। ପରମ୍ପରା ଅନୁସାରେ ମା' ପାର୍ବତୀ ଭଗବାନ ଶିବଙ୍କୁ ବିବାହ କରିବା ପରେ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥିଲେ ବୋଲି ବିଶ୍ୱାସ ରହିଛି। ତାଙ୍କର ଘଣ୍ଟନାଦ ଦୁଷ୍ଟ ଶକ୍ତିକୁ ଦୂର କରିବା ଏବଂ ଭକ୍ତଙ୍କୁ ନିର୍ଭୟତା ପ୍ରଦାନ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ସମ୍ପର୍କିତ ସମସ୍ୟାକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ 1999 ସଂଯୁକ୍ତ ରାଷ୍ଟ୍ର ମହାସଭା ପକ୍ଷରୁ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ପରିବାରରୁ ପ୍ରସ୍ତୁତି ଆରମ୍ଭ। ବିପର୍ଯ୍ୟୟ ପରିଚାଳନାର ମୂଳ ଲକ୍ଷ୍ୟ ହେଉଛି ବିପଦକୁ ଚିହ୍ନଟ, କ୍ଷୟକ୍ଷତି ହ୍ରାସ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପର୍ଯ୍ୟାୟରେ ଜୀବନ ଧାରଣ ମାନକୁ ସ୍ୱାଭାବିକ କରିବା। ଓଡ଼ିଶା ଭଳି ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି, ଆଶ୍ରୟସ୍ଥଳୀ, ଉଦ୍ଧାର କାର୍ଯ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିପଦ ସମୟରେ ପ୍ରଶାସନ ସହିତ ସ୍ୱେଚ୍ଛାସେବୀ, ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ବିପର୍ଯ୍ୟୟ ସମୟରେ ଶୂନ୍ୟ ମୃତାହତ ଦିଗରେ କାର୍ଯ୍ୟ କରି ବିଶ୍ୱସ୍ତରରେ ଏକ ରୋଲ୍ ମଡେଲ ସ୍ଥାପନ କରିଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡମା କାର୍ଯ୍ୟ କରୁଛି। ସେହିପରି ଉଦ୍ଧାର, ସ୍ଥାନାନ୍ତର ଓ ଜରୁରୀକାଳୀନ ମୁକାବିଲା ପାଇଁ ଓଡ୍ରାଫ୍ ଦଳ କାର୍ଯ୍ୟ କରୁଛି। ବିଭିନ୍ନ ଜିଲ୍ଲା ଓ ଗ୍ରାମାଞ୍ଚଳରେ ମକ୍ଡ୍ରିଲ୍ ମାଧ୍ୟମରେ ନିରାପଦ ସ୍ଥାନାନ୍ତର, ପ୍ରାଥମିକ ଚିକିତ୍ସା ଏବଂ ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ବିପର୍ଯ୍ୟୟ ପରିଚାଳନା କେବଳ ସରକାର କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ଏକ ସାମୂହିକ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିର ଦିନରେ ଓଡ଼ିଶାକୁ ବିପର୍ଯ୍ୟୟର ମୁକାବିଲା ପାଇଁ ଅଧିକ ସକ୍ଷମ ଓ ସୁରକ୍ଷିତ କରିବା ନିମନ୍ତେ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତିକୁ ସୁଦୃଢ଼ କରିବା, ଜନସଚେତନତା ବୃଦ୍ଧି ଓ ସାମୂହିକ ପ୍ରୟାସ ଉପରେ ଶ୍ରୀ ମାଝି ଗୁରୁତ୍ୱାରୋପ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି, ସଚେତନତା ଓ ସାମୂହିକ ପଦକ୍ଷେପରୁ ଆରମ୍ଭ ହୋଇଥାଏ। ବିପଦକୁ ହ୍ରାସ କରିବା ଏବଂ ଏକ ସୁରକ୍ଷିତ ଆସନ୍ତାକାଲି ପାଇଁ ବିପର୍ଯ୍ୟୟ ସହନଶୀଳ ସମୁଦାୟ ଗଠନ କରିବାକୁ ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନରେ ରଙ୍ଗୋଲି ରାଷ୍ଟ୍ର ବିଷୟବସ୍ତୁ ଆଧାରିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମରେ ଉପସ୍ଥିତ ହସ୍ତଶିଳ୍ପୀ, ବୁଣାକାର, ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ 140 ଜଣ ବରିଷ୍ଠ ନାଗରିକ ବାରଣାସୀ ଏବଂ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ଏହି 7-ଦିନିଆ ଯାତ୍ରା କାଳରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ସୁପରିଚାଳନା ନିମନ୍ତେ ଜଣେ ସହଯୋଗୀ ଅଧିକାରୀ ସେମାନଙ୍କ ସହ ଯାତ୍ରା କରିଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 17ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଆବାସ ଯୋଜନା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଦୀପାବଳି ପରେ ବ୍ୟବସାୟ ନେଣଦେଣ କ୍ଷେତ୍ରରେ ଲାଗୁ ହେବ ୟୁପିଆଇ ଶୁଳ୍କ। ନବରାତ୍ରର ତୃତୀୟ ଦିନରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା' ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା ଏବଂ ପରିବାରରୁ ପ୍ରସ୍ତୁତି ଆରମ୍ଭର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନୂଆକରି ଯୌବନର ପାହାଚରେ ପାଦ ଦେଇଥିବା ତରୁଣ ତରୁଣୀଙ୍କ ମନ ଖଜି ବୁଲୁଥାଏ ଆଉ ଏକ ମନ, ଯାହା ସହିତ ସେ ନୂଆ ନୂଆ ସ୍ୱପ୍ନ ଦେଖିବ, ପରସ୍ପର ପରସ୍ପର ନିଜ ମନର କଥାକୁ ଜଣାଇବେ, ଆଉ ଏଭଳି ଏକ ସୁନ୍ଦର ମୁହୂର୍ତ୍ତ ସେମାନଙ୍କୁ ଆଣିଦେଇଥାଏ ଯୌବନ।

ଏହି ସମୟରେ ମନଟିଏ ଖୋଜେ ତାକୁ ବୁଝିପାରୁଥିବା ଭଳି ସାଥିଟିଏ, ଯାହାକୁ ସେ ତା ହୃଦୟର କଥା କହିବ। ଆଉ ଯେତେବେଳେ ମନଲେଖି ବନ୍ଧୁଟିଏ ମିଳିଯାଏ, ସେ ତାର ସମସ୍ତ ଇଚ୍ଛା ଅଭିଳାଷକୁ ତା ନିକଟରେ ପ୍ରକାଶ କରିଦେଇଥାଏ। ଏଇଠୁ ତ ଆରମ୍ଭ ହୁଏ କଥା ଦୁଇଟି ହୃଦୟର।

ମୁହଁ ନ ଖୋଲିବି ଅନେକ ଭାବନାକୁ ପ୍ରକାଶ କରିପାରେ। ରାସ୍ତାରେ ଯାଉ ଯାଉ ପଛକୁ ବୋଲି ଖୋଜି ବୁଲେ ସେଇ ମଣିଷକୁ, ଆଉ ଆଖିରେ ଆଖିରେ ପ୍ରକାଶିତ ହୁଏ ଦୁଇ ହୃଦୟର କଥା। ଆଗକୁ କିଛି ବାଟ ଆଗେଇ ଚାଲନ୍ତି। ପ୍ରଥମରେ ସେମାନେ ପରସ୍ପରର ଭଲ ବନ୍ଧୁ ହୋଇଥାନ୍ତି, ପୁଣି ଆରମ୍ଭ ହୁଏ ତାଙ୍କ ମଧ୍ୟରେ ଭଲ ପାଇବାର ସମ୍ପର୍କ। ଉଭୟଙ୍କ ମଝିରେ ନଥାଏ ଛଳନା, କେବଳ ଥାଏ ଅସୁମାରୀ କଳ୍ପନା। ଦୁହେଁ ମିଶି କେତେ ମିଠା ମିଠା ସ୍ୱପ୍ନ ଦେଖନ୍ତି। ତାଙ୍କ ଭଲ ପାଇବାରେ ନଥାଏ ପ୍ରତିବନ୍ଧକ।

ଏଇ ଦୁଇଟି ହୃଦୟର କଥାକୁ ଆଗକୁ ନେଇଯାଉଥାଏ ଚିଠି। ଚିଠିରେ ଅନେକ କଥା ପରସ୍ପରକୁ ଲେଖନ୍ତି, ପ୍ରତିଟି ମୁହୂର୍ତ୍ତରେ ପରସ୍ପର ପରସ୍ପରକୁ ଖୋଜିଥାନ୍ତି। ଟିକେ ହେଲେ ଦୂରେଇ ରହିବାକୁ ଇଚ୍ଛା ହୁଏ ନାହିଁ। ସତରେ କଥାରେ ଏତେ ମଜିଯାଆନ୍ତି ଯେ ଦୁନିଆର ଆଉ କିଛି କଥା ତାଙ୍କୁ ସ୍ପର୍ଶ କରିପାରେ ନାହିଁ। ସତେ ଯେମିତି ଏ ଦୁଇଟି ହୃଦୟ କେବଳ ଏ ଦୁହିଁଙ୍କ ପାଇଁ, ସେଥିରେ ଆଉ କେହି ହେଲେ ବସା ବାନ୍ଧି ପାରେ ନାହିଁ। ଦୁଇଟି ଅଜଣା ମଣିଷର ହୃଦୟର କଥା, ସତରେ ଦୁଇଟି ହୃଦୟର କଥା। ଶ୍ରୋତା ବନ୍ଧୁ, ଶୁଣିଲେ ଗୀତି କଥା, କଥା ଦୁଇ ହୃଦୟର।

ଶୁଣିଲେ କିତି କଥା, ଅବୁଝାଏ ମନ। କାର୍ଯ୍ୟକ୍ରମ ସମ୍ପର୍କରେ ଚିଠି ଲେଖି ଜଣାଇବେ। ଚିଠି ଲେଖିବା ପାଇଁ ଆମକୁ ଠିକଣା ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼ ନମ୍ବର 7570002। ଆଜି ପାଇଁ ଏଠି ରହୁଛୁ, ନମସ୍କାର।

ଆମ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ସପ୍ତାହ ପାଇଁ ଏତିକି। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର 8:15 ରୁ 9:00।

ପର୍ଯ୍ୟନ୍ତ ପ୍ରଚାର କରାଯାଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରୁ ଅପରାହ୍ନ 5ଟା ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 06792254105। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି 06792254105।

ବାଲ୍ୟ ବିବାହ ବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଯେ 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ।

ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି, ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ସୁନିଲ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନରେ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ବିରତି ପରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କା ଘର ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। କଟକ ବାଲିଯାତ୍ରାକୁ ପରିବେଶ ଅନୁକୂଳ କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ନବରାତ୍ରର ତୃତୀୟ ଦିନରେ ଆଜି ପୂଜା ପାଉଛନ୍ତି ମା ଚନ୍ଦ୍ରଘଣ୍ଟା। ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଆସନ୍ତା ଶୁକ୍ରବାରରୁ ଟ୍ରାଫିକ୍ କଟକଣା। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଘାଟିକିଆରେ ଆଜି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ ଅବସରରେ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନରେ ରାଜ୍ୟରେ 2 ଲକ୍ଷରୁ ଅଧିକ ପକ୍କାଘର ମଞ୍ଜୁର ହୋଇଥିବାବେଳେ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ 5 ଲକ୍ଷ ଘର ଯୋଗାଇ ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋଟ 1608 ସୁଲଭ ଆବାସ ସହ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ 12 ଅତ୍ୟାଧୁନିକ ଖେଳପଡ଼ିଆକୁ ଲୋକାର୍ପିତ କରିଛନ୍ତି। ଏହାସହ ବୁଦ୍ଧବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀ ଅଞ୍ଚଳରେ 962 ପରିବାରକୁ ଗୃହପ୍ରବେଶ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଦୀପାବଳି ପରେ ବ୍ୟବସାୟିକ ନେଣଦେଣ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଆର୍ଥିକ କାରବାର ମଧ୍ୟରେ UPI ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ MDR ଲାଗୁ ହେବ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ NPCI ପକ୍ଷରୁ କୁହାଯାଇଛି। MDR ଶୁଳ୍କ କେବଳ 2000 ଟଙ୍କାରୁ ଅଧିକ କାରବାର ଉପରେ 0.4% ଏବଂ 75,000ରୁ ଉର୍ଦ୍ଧ୍ୱ କାରବାର ଉପରେ ସର୍ବାଧିକ 300 ଟଙ୍କା ଲାଗୁ ନେଇ ନିୟମରେ ବ୍ୟବସ୍ଥା ରହିଛି। ରାଜ୍ୟର ବାଣିଜ୍ୟ, ଶିଳ୍ପ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ଏବଂ ରପ୍ତାନୀ ବୃଦ୍ଧି ଲକ୍ଷ୍ୟରେ ଭୁବନେଶ୍ୱରଠାରେ ଲିଭର୍ଜିଂ FTS ଆଉଟ୍ରିଚ୍ ପ୍ରୋଗ୍ରାମ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ମୁକ୍ତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ରାଜ୍ୟର ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ଉଦ୍ୟୋଗୀଙ୍କ ପାଇଁ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି ଉପରେ ଆଲୋଚନା କରିଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ସୁଦୃଢ଼ କରିବା ଓ ବ୍ୟବସାୟୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
1: ରୁଲ୍ସ ଉପରେ ହଉ, ଟ୍ୟାକ୍ସ କୋଉ ଦେଶରେ କ'ଣ ଟ୍ୟାକ୍ସ ଅଛି, କୋଉ ଉତ୍ପାଦକୁ ଆମେ କୋଉ ଦେଶକୁ ନେଲେ ଆମେ ବେନିଫିଟ୍ ପାଇପାରିବା, ଏସବୁ ବିଷୟରେ ସେମାନଙ୍କୁ ଜଣାଇବାର ଆବଶ୍ୟକତା ଅଛି। ଏବଂ MSME ମାନେ କ'ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାର ସମାଧାନ କିଭଳି ଭାବରେ ହେଇପାରିବ, ଇଏ କର୍ମଶାଳା ସେଥିପାଇଁ ସହାୟକ ହେବ। ଏବଂ ଆମ ରାଜ୍ୟରେ ଆମେ କେବଳ ପାରମ୍ପରିକ ଶିଳ୍ପ ପ୍ରତିଷ୍ଠା କରିବାରେ ସୀମିତ ନୁହଁ, ବିଭିନ୍ନ ନ୍ୟୁ ଏଜ୍ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରିବାରେ ଆମ ରାଜ୍ୟ ଏବେ ଆଗକୁ ବଢ଼ୁ।
0: ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ, ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟ ପଦକ୍ଷେପ ଅଧୀନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଯୋଜନାର ସମୀକ୍ଷା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୋଟ 10 କୋଟି ଟଙ୍କାର ଆନୁମାନିକ ବ୍ୟୟରେ 9 ପ୍ରମୁଖ ଉଦ୍ୟମ ପ୍ରସ୍ତାବିତ ହୋଇଛି। ଏଥିରେ ମହିଳା ପୋଲିସଙ୍କ ଦ୍ୱାରା ତ୍ୱରିତ ସହାୟତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣ, ନିରାପଦ ଯାତାୟତ, ମହିଳା ଅନୁକୂଳ ସାର୍ବଜନୀନ ସୁବିଧା ଓ ସଚେତନତା କାର୍ଯ୍ୟକ୍ରମ ସାମିଲ ରହିଛି। 800 CCTV କ୍ୟାମେରା, 15 ଜରୁରୀକାଳୀନ ଯାନ ଓ 40 ଇ-ରିକ୍ସା, ଶକ୍ତି ସାରଥି ଅଧୀନରେ 15 ଦୁଇଚକିଆ ଯାନ ମାଧ୍ୟମରେ ମହିଳା ପୋଲିସ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ, ତ୍ୱରିତ ସହାୟତା ପ୍ରଦାନ ନେଇ ପ୍ରସ୍ତାବ ରହିଛି। ଅଭିଯାନରେ କିଶୋର ବାଳକଙ୍କୁ ସାମିଲ କରି ମହିଳାଙ୍କ ପ୍ରତି ସମ୍ମାନଜନକ ଆଚରଣ, ଲିଙ୍ଗଗତ ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ।

ଶକ୍ତି ଅଭିଯାନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ବିପୁଳ ସଫଳତା ସ୍ୱରୂପ ରାଜ୍ୟକୁ ସମ୍ମାନଜନକ ୱିଣ୍ଡ ଇଣ୍ଡିଆ 2026 ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଦ ରିସ୍କିଂ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚେନ୍ନାଇରେ ଆୟୋଜିତ ସମ୍ମିଳନୀରେ ମିଳିଥିବା ଏହି ପୁରସ୍କାରକୁ ବିଭାଗୀୟ ସଚିବ ବିଶାଲ କୁମାର ଦେବ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଆନୁଷ୍ଠାନିକ ଭାବେ ଅର୍ପଣ କରିଛନ୍ତି। ଏହି ସଫଳତା ପାଇଁ ଉପମୁଖ୍ୟମନ୍ତ୍ରୀ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମ୍ମାନ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅଧୀନରେ ରାଜ୍ୟରେ ସ୍ୱଚ୍ଛ ଶକ୍ତି ରୂପାୟଣକୁ ତ୍ୱରାନ୍ୱିତ କରିବା ଓ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ଓ ନିରବଚ୍ଛିନ୍ନ ପ୍ରଚେଷ୍ଟାର ପ୍ରତିଫଳନ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ବାଲିଯାତ୍ରା 2026କୁ ପରିବେଶ ଅନୁକୂଳ କରିବା ପାଇଁ ଜିଲ୍ଲା ପ୍ରଶାସନ

ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମ୍ମାନ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅଧୀନରେ ରାଜ୍ୟରେ ସ୍ୱଚ୍ଛ ଶକ୍ତି ରୂପାୟଣକୁ ତ୍ୱରାନ୍ୱିତ କରିବା ଓ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ଓ ନିରବଚ୍ଛିନ୍ନ ପ୍ରଚେଷ୍ଟାର ପ୍ରତିଫଳନ। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ବାଲିଯାତ୍ରା 2026କୁ ପରିବେଶ ଅନୁକୂଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ବାଲିଯାତ୍ରାରେ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ହ୍ରାସ ଏବଂ ସ୍ୱଚ୍ଛତାକୁ ପ୍ରାଥମିକତା ଦେଇ ଏକ ପରିବେଶ ଅନୁକୂଳ ବାଲିଯାତ୍ରା ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ, ଓର୍ମାସ ଏବଂ ମୟୂରଭଞ୍ଜ ମଧ୍ୟରେ ପତ୍ରଖଲି ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ଏକକ ବ୍ୟବହାରଯୋଗ୍ୟ ଖାଦ୍ୟ ପରିବେଷଣ ସାମଗ୍ରୀର ଉତ୍ପାଦନ, ଉପଲବ୍ଧତା ଓ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଗୋଷ୍ଠୀଭିତ୍ତିକ ସଂଗଠନ ସିବିଓଙ୍କ ଦ୍ୱାରା ପ୍ରସ୍ତୁତ ଶାଳପତ୍ରରେ ତିଆରି ଖଲି, ଦନା, ଥାଳି, ଟିଫିନ୍ ପ୍ଲେଟ୍, ଦହିବରା ଦନା, ଗୁପ୍ଚୁପ୍, ଗିନା ଓ ଅନ୍ୟାନ୍ୟ ଖାଦ୍ୟ ପରିବେଷଣ ସାମଗ୍ରୀ ବାଲିଯାତ୍ରା ସମୟରେ ଉପଲବ୍ଧ କରାଯିବ। ଏଥିପାଇଁ ସମ୍ପୃକ୍ତ ସଂଗଠନଗୁଡ଼ିକୁ ଦିଆଯାଇଥିବା ଷ୍ଟଲ୍ରେ ସେମାନେ ନିଜର ଉତ୍ପାଦର ପ୍ରଦର୍ଶନ, ପ୍ରଚାର ଓ ସିଧାସଳଖ ବିକ୍ରୟ କରିପାରିବେ। ଆସନ୍ତା ନଭେମ୍ବର 24 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ 2026 ଆୟୋଜିତ ହେବ। ଏହି ସାଂସ୍କୃତିକ ମହୋତ୍ସବରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ପାରମ୍ପରିକ ସାଂସ୍କୃତିକ ଉତ୍ସବକୁ ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ଓ ସ୍ଥାୟୀ ଜୀବନଶୈଳୀ ଆପଣାଇବାର ଏକ ଜନଆନ୍ଦୋଳନରେ ପରିଣତ କରିବା ଏହି ଉଦ୍ୟମର ମୁଖ୍ୟ ଲକ୍ଷ୍ୟ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବା ଡଙ୍ଗା ଭସାଇବା ବେଳେ ମହାନଦୀର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଫୋମ୍ ଓ ସୋଲ ନିର୍ମିତ ବୋଇତ ବ୍ୟବହାର ନ କରି କଦଳୀ ପାଟୁକା ଓ ଶାଳପତ୍ର ନିର୍ମିତ ଡଙ୍ଗା ବ୍ୟବହାର କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ମାନସିକ ସାମାଜିକ ଯତ୍ନ ବୃଦ୍ଧି ବିଷୟବସ୍ତୁକୁ ନେଇ ନୟାଗଡ଼ ଜିଲ୍ଲା ପରିଷଦ ପରିସରସ୍ଥିତ ଡିପିଆର୍ସି ପ୍ରଶିକ୍ଷଣ ଗୃହରେ 3 ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସମୟରେ ମାନସିକ ଓ ସାମାଜିକ ସହାୟତା ପ୍ରଦାନ ସହ ତୃଣମୂଳ ସ୍ତରରେ ସାମୁଦାୟିକ ସ୍ଥିରତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ତାଲିମ ପ୍ରଦାନ କରାଯାଇଛି। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା ଦୁର୍ଗା ଏବଂ ତାଙ୍କର 9ଟି ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ଆଜି ମାଙ୍କ ତୃତୀୟ ସ୍ୱରୂପ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମାଙ୍କୁ ଉପାସନା କରୁଛନ୍ତି। ମାଙ୍କ ମସ୍ତକରେ ଶୋଭା ପାଉଥିବା ଅର୍ଦ୍ଧଚନ୍ଦ୍ର ଘଣ୍ଟା ଆକୃତିର ହୋଇଥିବାରୁ ମାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୁଜା ମା ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ମାଙ୍କ ଦିବ୍ୟ ସ୍ୱରୂପ ଶକ୍ତି, ସାହସ, ନିର୍ଭୀକତା ଓ ଶାନ୍ତିର ପ୍ରତୀକ। ପରମ୍ପରା ଅନୁସାରେ ମା ପାର୍ବତୀ ଭଗବାନ ଶିବଙ୍କୁ ବିବାହ କରିବା ପରେ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥିଲେ ବୋଲି ବିଶ୍ୱାସ ରହିଛି। ତାଙ୍କର ଘଣ୍ଟନାଦ ଦୁଷ୍ଟଶକ୍ତିକୁ ଦୂର କରିବା ଏବଂ ଭକ୍ତଙ୍କୁ ନିର୍ଭୟତା ପ୍ରଦାନ କରିଥାଏ। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ମା ମଣିନାଗ ପୀଠରେ ନବରାତ୍ର ଉପଲକ୍ଷେ ସ୍ୱତନ୍ତ୍ର ପୂଜାନୀତି ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ମାଙ୍କ ଷୋଡ଼ଶ ପୂଜା ଅବସରରେ ପୀଠରେ ପ୍ରତିଦିନ ବିଭିନ୍ନ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ନବରାତ୍ରର ଆଜି ତୃତୀୟ ଦିବସରେ ମା ମଣିନାଗ ଚନ୍ଦ୍ରଘଣ୍ଟା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଆସନ୍ତା 16 ତାରିଖ ଶୁକ୍ରବାରରୁ 21 ତାରିଖ ବୁଧବାର ପର୍ଯ୍ୟନ୍ତ ଅପରାହ୍ନ 2ଟାରୁ ରାତି 2ଟା ପର୍ଯ୍ୟନ୍ତ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି। ରସୁଲଗଡ଼ ଛକରୁ ଲିଙ୍ଗିପୁର, ବାଣୀବିହାର ଓ ଶିଶୁଭବନ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କରିପାରିବ ନାହିଁ। ସେହିପରି ଖୋର୍ଦ୍ଧା ଆଡ଼ୁ କଟକ ଆସୁଥିବା ସମସ୍ତ ଭାରିଯାନ ଏହି ସମୟ ମଧ୍ୟରେ ଜାତୀୟ ରାଜପଥରେ ଭୁବନେଶ୍ୱରକୁ ପ୍ରବେଶ ନିଷେଧ କରାଯାଇଛି। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର କଟକ ପୁଲିସ କମିଶନର ଏସ୍ ଦେବତତ୍ତ ସିଂ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ସୁବର୍ଣ୍ଣପୁରଠାରେ ବିଦ୍ୟାଳୟ ସ୍ତରର ପ୍ରଥମ ରାଜ୍ୟସ୍ତରୀୟ 14 ବର୍ଷରୁ କମ୍ ବାଳକ ଫୁଟବଲ ଚାମ୍ପିୟନ୍ସିପ୍କୁ ଗାନ୍ଧି ଷ୍ଟାଡିୟମ୍ରେ ବିଧାୟକ ରଘୁନାଥ ଜଗଦଲା ଓ ଖ୍ୟାତନାମା ଆଥଲେଟ୍ ଦୂତି ଚାନ୍ଦ ଉଦ୍ଘାଟନ କରିଛନ୍ତି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଦ୍ୟାଳୟ ସମୂହ ଜୁନିୟର ଫୁଟବଲ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ମୋଟ 32ଟି ଶିକ୍ଷା ଜିଲ୍ଲାରୁ ବାଳକ ଦଳ ଅଂଶଗ୍ରହଣ କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବମ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଓ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କା ଘର ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। କଟକ ବାଲିଯାତ୍ରାକୁ ପରିବେଶ ଅନୁକୂଳ କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ନବରାତ୍ରର ତୃତୀୟ ଦିନରେ ଆଜି ପୂଜା ପାଉଛନ୍ତି ମା ଚନ୍ଦ୍ରଘଣ୍ଟା। ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଆସନ୍ତା

0: ଶୁକ୍ରବାରରୁ ଟ୍ରାଫିକ୍ କଟକଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଭାରତର ଭିତ୍ତିଭୂମି କ୍ଷେତ୍ରକୁ ରୂପାନ୍ତରଣ କରୁଛି ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଦେଶରେ ପରିବହନ କ୍ଷେତ୍ରକୁ ଅଧିକ ସୁଦୃଢ଼ ତଥା ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ସଡ଼କ ପଥ, ରେଳପଥ, ଜଳପଥ ଏବଂ ଆକାଶପଥ ଯୋଗାଯୋଗକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ରହିଥିବା ଭିତ୍ତିଭୂମିଗୁଡ଼ିକରେ ବିକାଶ କରାଯିବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ନୂତନ ଭିତ୍ତିଭୂମି ସୃଷ୍ଟି ନେଇ ସରକାର 2021 ଅକ୍ଟୋବର 13 ତାରିଖରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନାକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶବ୍ୟାପୀ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ତଥ୍ୟ ତଥା ଭୌଗୋଳିକ ସ୍ଥିତି ଆଧାରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା 6 ପ୍ରମୁଖ ନୀତି ଦ୍ୱାରା ପରିଚାଳିତ ହୋଇଆସୁଛି। ସେଗୁଡ଼ିକ ହେଲା ସମାବେଶୀ ବିକାଶ, ବହୁମୁଖୀ ଭିତ୍ତିଭୂମି କ୍ଷେତ୍ର, ତୃଣମୂଳ ସ୍ତରରେ ଯୋଜନାର ସୁଫଳ ପହଞ୍ଚାଇବା, ତ୍ୱରିତ ଭୂମି ଅଧିଗ୍ରହଣ, ଯଥାଶୀଘ୍ର ମଞ୍ଜୁରୀ ଏବଂ ପରିବେଶଗତ ସନ୍ତୁଳନ ରକ୍ଷା କରିବା। ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଭାରତମାଳା, ସାଗରମାଳା, ଅନ୍ତର୍ଦେଶୀୟ ଜଳପଥ, ବନ୍ଦର ବିକାଶ ଏବଂ ଉଡ଼ାନ୍ ଯୋଜନା ଆଦି ଏଥିରେ ଅନ୍ତର୍ଭୁକ୍ତ। ଯୋଜନା ଅଧୀନରେ ପ୍ରସ୍ତୁତ ଜାତୀୟ ମାଷ୍ଟର ପ୍ଲାନ 58 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏବଂ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ସଂଶ୍ଲିଷ୍ଟ କରିଛି, ଫଳରେ ଭିତ୍ତିଭୂମି ବିକାଶ ଆଧାରିତ ପ୍ରସ୍ତାବ ବିଭିନ୍ନ ସ୍ତରରେ ଯୋଜନା ପ୍ରସ୍ତୁତି, ମୂଲ୍ୟାଙ୍କନ ଓ ରୂପାନ୍ତରଣ କରିବାରେ ସହାୟକ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ GIS ପ୍ଲାଟଫର୍ମରେ ଗତକାଲି ସୁଦ୍ଧା 23,493 ଅଧିକ ତଥ୍ୟସ୍ତର ସଂରକ୍ଷିତ ହୋଇ ରଖାଯାଇପାରିଛି। ଯୋଜନାକୁ ଅଧିକ ଫଳପ୍ରଦ କରିବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ ଇତିମଧ୍ୟରେ ସମନ୍ୱିତ ପରିବହନ ଓ ପରିଚାଳନାଗତ ପ୍ରାଧିକରଣ ITLA ପ୍ରତିଷ୍ଠାନକୁ ମଞ୍ଜୁରୀ ପ୍ରଦାନ କରିଛି। 10 ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ୱ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତିରେ ଏହା ଆବଶ୍ୟକ ସହଯୋଗ ପ୍ରଦାନ କରିବ। 500 କୋଟି କିମ୍ବା ତାଠାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ବୈଷୟିକ ମୂଲ୍ୟାଙ୍କନ ମଧ୍ୟ ଏହି ପ୍ରାଧିକରଣ ମାଧ୍ୟମରେ କରାଯିବ, ଫଳରେ ଫାସ୍ଟ୍ୟାଗ୍, ବାହନ ଏବଂ GSTN ଇ-ୱେ ବିଲ୍ ଭଳି ଉତ୍ସରୁ ସୂଚନା ଏକତ୍ରିତ କରି ପ୍ରାଧିକରଣ ମାଧ୍ୟମରେ ଜାତୀୟ ପରିବହନ ତଥ୍ୟ ସଂଗ୍ରହାଳୟ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ତ୍ରିସ୍ତରୀୟ ସଂସ୍ଥାଗତ ଢାଞ୍ଚା ଉପଯୋଗ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରାଯାଉଛି। କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ଗୋଷ୍ଠୀସ୍ତରୀୟ କମିଟି ଗଠନ କରାଯାଇ ଯୋଜନା ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତଦାରଖ କରାଯାଉଛି। ଏପରିକି ପ୍ରସ୍ତାବିତ ରୂପରେଖରେ କୌଣସି ପରିବର୍ତ୍ତନ ନେଇ ଏହି କମିଟି ବିଚାର ଓ ସୁପାରିଶ କରିଥାଏ। ନେଟୱର୍କ ଯୋଜନା ଗୋଷ୍ଠୀ NPG ମାଧ୍ୟମରେ ଦେଶବ୍ୟାପୀ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। ଏଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ସାମିଲ ଅଛନ୍ତି। ଏଥିସହ ଏକ ବୈଷୟିକ ସହାୟକ କେନ୍ଦ୍ର ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପ୍ରସଙ୍ଗ ଆଧାରିତ ବିଶେଷଜ୍ଞମାନେ ସାମିଲ ଅଛନ୍ତି, ଫଳରେ ପ୍ରସ୍ତାବିତ ପ୍ରକଳ୍ପର ମୂଲ୍ୟାଙ୍କନ ଅଧିକ ବ୍ୟବସ୍ଥିତ ହୋଇପାରିଛି। ଇତିମଧ୍ୟରେ ନେଟୱାର୍କ ଯୋଜନା ଗୋଷ୍ଠୀ NPG ମାଧ୍ୟମରେ ଗତ ଅଗଷ୍ଟ 11 ସୁଦ୍ଧା 996 ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ସମ୍ପନ୍ନ ହୋଇସାରିଛି। ଏଥିପାଇଁ 18,66,000 କୋଟି ଟଙ୍କା ଆନୁମାନିକ ବ୍ୟୟ ଧାର୍ଯ୍ୟ କରାଯାଇଛି। 2022 ପ୍ରତିଷ୍ଠିତ ଗତିଶକ୍ତି ବିଶ୍ୱବିଦ୍ୟାଳୟ GSP ପରିବହନ ଏବଂ ପରିଚାଳନା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଏହି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ପରିଚାଳନାଗତ ଶିକ୍ଷା, ତାଲିମ ଏବଂ ଗବେଷଣା କ୍ଷେତ୍ରକୁ ଗତିଶୀଳ କରାଯାଇପାରିଛି। ଯୋଜନା ଅଧୀନରେ ଇତିମଧ୍ୟରେ ପୁଣେ ବେଙ୍ଗାଲୁରୁ ଏକ୍ସପ୍ରେସ୍ ୱେକୁ ପ୍ରସ୍ତୁତ କରାଯାଉଛି। 2027-28 ଆର୍ଥିକ ବର୍ଷରେ ଏହି 699 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଶିଳ୍ପ ଅର୍ଥନୈତିକ ପୁଞ୍ଜ ବା କ୍ଲଷ୍ଟର ତ୍ୱରାନ୍ୱିତ ହେବ। ଏହି ପ୍ରକଳ୍ପ 15 ଜାତୀୟ ରାଜପଥ, 25 ରାଜ୍ୟ ରାଜପଥ, 6 ରେଳ ଷ୍ଟେସନକୁ ସଂଯୋଗ କରିବ।

ଏକ୍ସପ୍ରେସ୍ ୱେ କାର୍ଯ୍ୟକାରୀ ହେଲେ ପୁଣେରୁ ବେଙ୍ଗାଲୁରୁକୁ ଯାତ୍ରା ସମୟ ପାଖାପାଖି 8 ଘଣ୍ଟା ହ୍ରାସ ପାଇବା ସହ ବାର୍ଷିକ ପ୍ରାୟ 16 କୋଟି ଲିଟର ଇନ୍ଧନ ସଞ୍ଚୟ ହେବା ସହିତ 39 କୋଟି କିଲୋଗ୍ରାମ କାର୍ବନ ନିର୍ଗମନ ହ୍ରାସ ପାଇପାରିବ।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
3: ପ୍ରିୟ ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPNODL।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
3: ପ୍ରିୟ ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPNODL।
4: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲ୍ହ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ବିଜୟ କୁମାର କଣ୍ଡାଙ୍କେଲ ଏବଂ ତାଙ୍କର ସାଥୀ କଳାକାରମାନେ।

ବିଜୟ କୁମାର କଣ୍ଡାଙ୍କେଲ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଲକ୍ଷ୍ମୀ ମୁନ୍ଦିଆ, ବେଲମତୀ ହେମ୍ରମ, ସରୋଜିନୀ ସୋଏ, ଜୁଗୁରାମ ସୋଏ, ଅର୍ଜୁନ ସିଂ ମୁନ୍ଦିଆ, ଜବାହରଲାଲ ତିରିଆ, ବାଜୁନାଥ ଖୁଣ୍ଟିଆ, ଜେମାମଣି ମୁନ୍ଦିଆ ଏବଂ ଦୁଗି ମୁନ୍ଦିଆ।

0: କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭାରତର ପ୍ରଗତି, ସାମୂହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ କହିଲେ ପ୍ରଧାନମନ୍ତ୍ରୀ। ରାଞ୍ଚି ଟ୍ରିପିଲ୍ଆଇଟି ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠିତ। ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଲେ ଡକ୍ଟର ଏଲ୍ ମୁରୁଗାନ। ଏବଂ ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ, ସିଦ୍ଧ, ୟୁନାନି ଓ ହୋମିଓପାଥିକ ଚିକିତ୍ସା ପାଇଁ ଜାରି ହେଲା ମାନକ ନିର୍ଦ୍ଦେଶାବଳୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ପ୍ରଗତି, ସାମୂହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ। ନୂଆଦିଲ୍ଲୀର ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, କେନ୍ଦ୍ର ସରକାର ପ୍ରଶାସନିକ ଆଭିମୁଖ୍ୟ ଏବଂ କାର୍ଯ୍ୟ ସଂସ୍କୃତିରେ ସଶକ୍ତିକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଯୁଗରେ ଡିଜିଟାଲ ଶକ୍ତି ଏହି ପରିବର୍ତ୍ତନର ଅନ୍ୟତମ ପ୍ରମୁଖ ବାହକ ହୋଇଥିବା ବେଳେ ପରବର୍ତ୍ତୀ ପିଢ଼ି ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଡିଜିଟାଲ ଶକ୍ତି ଭାରତ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଭାରତର ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି 7.8% ହୋଇଛି। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର $700 ବିଲିୟନ ଅତିକ୍ରମ କରିଛି। ବ୍ୟାଙ୍କିଂ ବ୍ୟବସ୍ଥା ମଧ୍ୟ ଅନେକ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ରହିଥିବା 2000ରୁ ଅଧିକ ବୈଶ୍ୱିକ ସାମର୍ଥ୍ୟ କେନ୍ଦ୍ର ମାଧ୍ୟମରେ କମ୍ପାନୀଗୁଡ଼ିକୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି, ତଥ୍ୟ, ଜ୍ଞାନ ଏବଂ ନବସୃଜନ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି। ଭାରତର ସାମର୍ଥ୍ୟ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ସୁଯୋଗର ନୂତନ ଦ୍ୱାର ଖୋଲିବା ଲାଗି ସରକାରଙ୍କ ନିରନ୍ତର ପ୍ରୟାସ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: ଗ୍ଲୋବାଲ ଚ୍ୟାଲେଞ୍ଜେସ୍ କେ ଲିଏ ସଲ୍ୟୁସନ୍ସ ମେ ବି ଯୋଗଦାନ ଦେନା ହୋ, କ୍ଲାଇମେଟ୍ ଚେଞ୍ଜ ହୋ, ୱାଟର ଗଭର୍ଣ୍ଣାନ୍ସ ହୋ, ପବ୍ଲିକ୍ ହେଲ୍ଥ ହୋ, ୟା ଇମର୍ଜିଙ୍ଗ ଟେକ୍ନୋଲୋଜିଜ୍ କା ରିସ୍ପନ୍ସିବଲ ୟୁଜ୍ ହୋ। ଦୁନିଆ କୋ ଏସା ସାମର୍ଥ୍ୟ ଚାହିଏ ଯୋ ସଲ୍ୟୁସନ୍ ଦେ, ନଏ ଅବସର ପୈଦା କରେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, 2014 ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉଲ୍ଲେଖନୀୟ ଭାବେ ସମ୍ପ୍ରସାରିତ ହୋଇଛି ଏବଂ ଷ୍ଟାର୍ଟଅପ୍ ସଂଖ୍ୟା 2,50,000 ଅତିକ୍ରମ କରିଛି। ରାଞ୍ଚିସ୍ଥିତ ସୂଚନା ଓ ପ୍ରଯୁକ୍ତି ଭାରତୀୟ ପ୍ରତିଷ୍ଠାନ ଟ୍ରିପିଲ୍ଆଇଟି ଛାତ୍ର ମୃତ୍ୟୁ ତଦନ୍ତ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ତିନିଜଣିଆ କମିଟି ଗଠନ କରାଯାଇଛି। ଦିଲ୍ଲୀ ୟୁନିଭର୍ସିଟି ସାଉଥ୍ କ୍ୟାମ୍ପସ୍ର ଡାଇରେକ୍ଟର ପ୍ରଫେସର ରଜନୀ ଆବିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଛାତ୍ର ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବ। କମିଟି କ୍ୟାମ୍ପସ୍ରେ ନିର୍ଦ୍ଦେଶାବଳୀର ପାଳନ କରାଯାଇଛି କି ନାହିଁ, ବିଶେଷକରି ସେଠାରେ ଥିବା ମୌଳିକ ସୁବିଧା, ଶିକ୍ଷାନୁଷ୍ଠାନର ପରାମର୍ଶ, ସହଯୋଗ ଓ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଥିବା ତ୍ରୁଟି ସମ୍ପର୍କରେ ଅନୁଧ୍ୟାନ କରିବ। ଭବିଷ୍ୟତରେ ଏଭଳି ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ସମ୍ପର୍କରେ କମିଟି ଆବଶ୍ୟକ ପରାମର୍ଶ ପ୍ରଦାନ କରିବ। କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନୂଆଦିଲ୍ଲୀରେ ସେ ପହଞ୍ଚିବା ପୂର୍ବରୁ ସମ୍ବାଦ ସରବରାହ ସଂସ୍ଥା ସହ ଆଲୋଚନା କାଳରେ ଭାରତରେ ଅବସ୍ଥାପିତ କାନାଡ଼ାର ଉଚ୍ଚାୟୁକ୍ତ କ୍ରିଷ୍ଟୋଫର୍ କୁଟର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ କାନାଡ଼ା ପ୍ରତିପକ୍ଷଙ୍କ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନେଙ୍କ ମଧ୍ୟରେ ରହିଥିବା ଦୃଢ଼ ବୁଝାମଣା ସମ୍ପର୍କରେ ଉଲ୍ଲେଖ କରି ଉଚ୍ଚାୟୁକ୍ତ କୁଟର କହିଛନ୍ତି, ଉଭୟ ଦେଶ ମଧ୍ୟରେ ସମ୍ପର୍କ ତ୍ୱରାନ୍ୱିତ ହେଉଛି। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର 80 ବର୍ଷ ପୂରଣ ହେବାକୁ ଯାଉଛି। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଟ୍ ଆସନ୍ତା ଗୁରୁବାର ଦିନ ଗୌହାଟୀରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସିର ସ୍ୱତନ୍ତ୍ର ମିଳିତ ରାଜ୍ୟ ପ୍ରତିନିଧି ଓ ଅତିରିକ୍ତ ମହାନିର୍ଦ୍ଦେଶକ ସମ୍ମିଳନୀ 2026 ଯୋଗଦେବେ। ସମ୍ମିଳନୀରେ ଏନ୍ସିସିର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ଭାଟ ଯୋଗଦେଇ ଉତ୍ତର ପୂର୍ବାଞ୍ଚଳରେ ଏନ୍ସିସିରେ ରହିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିବେ। ଏହି ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ଏନ୍ସିସି ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏନ୍ସିସିରେ ଶିକ୍ଷାର୍ଥୀ କଲ୍ୟାଣ ପାଣ୍ଠି, ପ୍ରଶିକ୍ଷଣ ଓ ଆନୁଷ୍ଠାନିକ ସୁଦୃଢ଼ତା ଏବଂ ପ୍ରଶାସନିକ ଆହ୍ୱାନକୁ କିପରି ଆହୁରି ସୁସଂହତ କରାଯାଇପାରିବ ସେ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ

0: କରିଛନ୍ତି। ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ଡକ୍ଟର ମୁରୁଗାନ୍ ଶ୍ରମିକର ସନ୍ତାନ ଭାବେ ଆରମ୍ଭ ହୋଇଥିବା ତାଙ୍କ ଜୀବନ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବା ଏକ ସୌଭାଗ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଦଳୀୟ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ସେ ଇଚ୍ଛୁକ ବୋଲି ତାଙ୍କ ଇସ୍ତଫା ପତ୍ରରେ ସୂଚନା ଦେଇଛନ୍ତି। 2029 ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପିକୁ ମଜବୁତ କରିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ବୋଲି ଡକ୍ଟର ମୁରୁଗାନ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଜିଏସ୍ଟି ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ସୂଚନା ପ୍ରଦାନ କରୁଛୁ। ଭାରତୀୟ ଟିକସ ସଂସ୍କାର ଯାତ୍ରାରେ 2017 ଜୁଲାଇ ପହିଲାରେ ଆରମ୍ଭ କରାଯାଇଥିବା ଜିଏସ୍ଟି ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ। କେନ୍ଦ୍ରୀୟ ଓ ରାଜ୍ୟର ବିଭିନ୍ନ ଟିକସକୁ ଗୋଟିଏ ବ୍ୟବସ୍ଥା ମଧ୍ୟରେ ଏକୀକୃତ କରାଯାଇ ଏକ ଦେଶ ଏକ ଟିକସ ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରାଯାଇଥିଲା। ଜିଏସ୍ଟି ପରିଷଦ କରଦାତା ଅନୁକୂଳ ବ୍ୟବସ୍ଥା ମାଧ୍ୟମରେ ସହଜ ଓ ସୁବିଧା ବ୍ୟବସ୍ଥା ଆପଣେଇବାକୁ ପ୍ରସ୍ତାବ ଦେଇଥିଲା। ଗତବର୍ଷ କରାଯାଇଥିବା ଆଗାମୀ ପିଢ଼ି ଜିଏସ୍ଟି ସଂସ୍କାର ଏହାକୁ ଆହୁରି ସରଳ କରିଥିଲା। ପୂର୍ବରୁ ଥିବା 5, 12, 18 ଓ 28% ଚାରିସ୍ତର ବିଶିଷ୍ଟ ଟେକସ ଢାଞ୍ଚାକୁ ପରିବର୍ତ୍ତନ କରାଯାଇ 5 ଓ 18% 2 ସ୍ତରରେ ସୀମିତ ରଖାଯାଇଥିଲା। ଆଜି ନୂଆଦିଲ୍ଲୀ ବ୍ଲୁମବର୍ଗ ନ୍ୟୁ ଇକୋନୋମିକ୍ ଫୋରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜିଏସ୍ଟି ବ୍ୟବସ୍ଥା ଦ୍ୱାରା ସରକାର ଜଟିଳ ଟିକସ ବ୍ୟବସ୍ଥାକୁ ସରଳୀକୃତ କରିଛନ୍ତି।
1: ଜିଏସ୍ଟି କେ ଜରିଆ ହମନେ ଟାକ୍ସିସ୍ କେ ଏକ କମ୍ପ୍ଲେକ୍ସ ୱେବ୍ କୁ ନ୍ୟାସନାଲ ମାର୍କେଟ ମେ ବଦଲା ହେ। ହମନେ ଇନସଲ୍ଭେନ୍ସି ଲ ବନାୟା ହେ। 29 ଲେବର କୋର୍ଟସ ଅବ 4 ସିମ୍ପଲ କୋର୍ଟସ ମେ ସିମଟ ଚୁକେ। ବିଜନେସ୍ ସେ ଜୁଡେ ସୈକଡ଼ୋ ଛୋଟି ମୋଟି ଗଲତିଓଁ କୁ ଡିକ୍ରିମିନାଲାଇଜ କିଆ ଗୟା ହେ। ଔର ଅବ ୟହାଁ ରୁକେ ନହିଁ ହେ। ଭାରତ କି ରିଫର୍ମ ଏକ୍ସପ୍ରେସ ତେଜ ଗତି ସେ ଆଗେ ବଢ଼ ରହି ହେ। ହମାରେ ଲିଏ ରିଫର୍ମସ କୋଈ କମ୍ପଲସନ ନହିଁ ହେ। ରିଫର୍ମସ ହମାରା କନ୍ଭିକ୍ସନ ହେ।
0: ନୂଆଦିଲ୍ଲୀଠାରେ ଅନୁଷ୍ଠିତ 58ତମ ଜିଏସ୍ଟି ପରିଷଦ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ କହିଛନ୍ତି, ଜିଏସ୍ଟି ଅଧିକାରୀଙ୍କଠାରୁ ଗିରଫ କରିବା କ୍ଷମତା ପ୍ରତ୍ୟାହାର କରିନେବା ପାଇଁ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଏସ୍ଟି ଖିଲାପକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆର୍ଥିକ ସୀମାକୁ 1 କୋଟିରୁ 5 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ, ସିଦ୍ଧ, ୟୁନାନୀ ଏବଂ ହୋମିଓପାଥି ଚିକିତ୍ସା ପାଇଁ ଏକ ମାନକ ନିର୍ଦ୍ଦେଶାବଳୀ ଆୟୁଷ ମନ୍ତ୍ରଣାଳୟ ଜାରି କରିଛି। ଯୋଗ ଆଧାରରେ ଏହି ନିର୍ଦ୍ଦେଶାବଳୀ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆୟୁଷ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆୟୁଷ ଚିକିତ୍ସା କ୍ଷେତ୍ରରେ ସମାନତା, ଗୁଣବତ୍ତାକୁ ସୁନିଶ୍ଚିତ କରିବା ଏବଂ ପ୍ରମାଣ ଆଧାରିତ ପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଜାତୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସମନ୍ୱିତ ଆୟୁଷ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଏହି ନିର୍ଦ୍ଦେଶାବଳୀ ଅଧିକ ସଶକ୍ତ କରିବ। ଭାରତ ଓ ସାଇପ୍ରସ୍ ମଧ୍ୟରେ ଦ୍ୱିପାକ୍ଷିକ ନୌସେନା ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଲୋଚନା ଆଜି ଅନୁଷ୍ଠିତ ହୋଇଛି। ସାଇପ୍ରସ୍ଠାରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ନେତୃତ୍ୱରେ ଭାରତୀୟ ପ୍ରତିରକ୍ଷା ମଣ୍ଡଳୀ ସାଇପ୍ରସ୍ ନୌ କମାଣ୍ଡର କମୋଡର ନିକୋଲାଓସ୍ ଲୁକାଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଭାରତୀୟ ପ୍ରତିନିଧି ମଣ୍ଡଳୀ ମାରି ନୌସେନା ଘାଟି ପରିଦର୍ଶନ କରିଥିଲେ। ସାଇପ୍ରସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ମନୀଷ ଏଡି ଗସ୍ତକାଳରେ ଉପସ୍ଥିତ ଥିଲେ। ଭାରତୀୟ ପ୍ରତିନିଧି ମଣ୍ଡଳୀ ସେଠାରେ ଅଧିକାରୀ ଓ କର୍ମକର୍ତ୍ତାଙ୍କ ସହ ମତ ବିନିମୟ କରିଛନ୍ତି। ଏହି ଆଲୋଚନା ଦ୍ୱିପାକ୍ଷିକ ସାମୁଦ୍ରିକ ସୁରକ୍ଷା, ବୃତ୍ତିଗତ ଆଦାନ ପ୍ରଦାନ ଓ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପ୍ରତିରକ୍ଷା ସଚିବ ଶ୍ରୀ ସିଂହଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଦୁଇଦିନିଆ ସାଇପ୍ରସ୍ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଭାରତୀୟ ମହିଳା କ୍ରିକେଟର ଶେଫାଳି ବର୍ମାଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରିଛି। ମହିଳା ଏସିଆ କପ୍ ଏବଂ ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ଶେଫାଳି ବର୍ମା ମହିଳା କ୍ରିକେଟ୍ରେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ୍ ଗିଲ୍ଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ଅଭିହିତ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଇସିସି ପକ୍ଷରୁ ଏହି ମାନ୍ୟତା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ପ୍ରଗତି, ସାମୂହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ କହିଲେ ପ୍ରଧାନମନ୍ତ୍ରୀ। ରାଞ୍ଚି ଟ୍ରିପିଲ୍ଆଇଟି ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ 3 ଜଣିଆ କମିଟି ଗଠିତ। ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଲେ।

0: ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ଥିଲେ ନୀନା ସାହୁ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ଅମ୍ବିକା ମହାପାତ୍ର ଏବଂ ସନ୍ତୋଷ କୁମାର ପାଠକ।

0: ତା ଭିତରେ କଣ କହିଲ କୋରାପୁଟ, ରାୟଗଡା, କଳାହାଣ୍ଡି ଅଞ୍ଚଳରେ ମଧ୍ୟ ମକା ଚାଷ କରାଯାଏ। ତାର ଚାଷ ସମୟ ହଉଛି ଖରିଫ, ଯେତେବେଳେ ଚାଷ ହଉଛି ଜୁନ ଜୁଲାଇ ମାସରେ ବିହନ ବୁଣାଯାଏ। ପୁଣି ରବି ଋତୁ ଅଛି, ଏଇ ଆମ ଅକ୍ଟୋବର ନଭେମ୍ବର ମାସରେ ଚାଷ କରାଯାଏ। ଯଦି ପାଣିର ସୁବିଧା ଅଛି ତାହେଲେ ଏଇ ସମୟରେ ଆମେ ଚାଷ କରିପାରିବା।
1: ପାଣି ସୁବିଧା ହେଇଯିବ,
0: ହଁ
1: ଆମେ ତାହେଲେ କରିବା।
0: ହଁ
1: ଆଉ କିଛି ଭାଇମାନେ ଅଛନ୍ତି, ତାଙ୍କୁ ଏକଜୁଟ କରି ଆମେ ମିଶିକି ଯଦି କରିବା ତାହେଲେ ନିହାତି ଭଲ ଲାଭ ହବ।
0: ହେଲେ ଦାମ, ମକା ଚାଷ ଯେମିତି ନବରଙ୍ଗପୁରରେ ଅଧିକ ହଉଛି, ଆମେ ଯଦି ଏପଟରେ ମକା ଚାଷ ଟିକେ ଭଲ ଭାବରେ କରନ୍ତେ ଆଉ ମକା ଭଲ ପାଆନ୍ତେ ତାହେଲେ ଆମ ପାଖରେ ଦି ପଇସା ରହନ୍ତା ଆଉ କଣ।
1: ନିହାତି ନା। ଆଉ ଆଚ୍ଛା ଅପା, ଦକ୍ଷିଣ ଓଡ଼ିଶା ଏଇଟା ହଉଛି ଆମର ଉପକୂଳବର୍ତ୍ତୀ ଓଡ଼ିଶା, ସେପଟେ ମକା ଚାଷ କଲେ ଭଲ ଲାଭ ହଉଛି, ଉତ୍ପାଦନ ହଉଛି, ଏଠି କଲେ ଜଳବାୟୁକୁ ସୁହାଇବ।
0: ହଁ ହବନି କାହିଁ, ସେଠିକାର ଜଳବାୟୁ ହଉଛି ଉର୍ବର, ଦୋରସା ଓ ଭଲ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ମାଟି ମକା ଚାଷ ପାଇଁ ପୁରା ସର୍ବୋତ୍ତମ। ଯଦି ଆମେ ଏଥିରେ ମକା ଚାଷ କରନ୍ତେ ତାହେଲେ ଲାଭ ଦିଟା ହୁଅନ୍ତା ଆଉ କଣ।
1: ଆମେ ତାହେଲେ ଟ୍ରାଏ କରିବା।
0: ହଁ ହେଲେ ଦାମ, ଭଲ ମନ୍ଦ ଦୀପଦ କଥା ହେଲେ, ତା ସହିତ ମକା ଚାଷ କରିବା ପାଇଁ ମନ ବଳେଇଲେ ସନ୍ଧ୍ୟା ବେଳ ବୈଠକ ଘର ବସିକି ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥା ହବା।

0: କାମ
1: ଆଜ୍ଞା ବାପା
0: ଗୀତଟି କେମିତି ଲାଗିଲା
1: ବହୁତ ସୁନ୍ଦର
0: ସୁନ୍ଦର ଲାଗିଲା ଟି ଗୀତଟି ଯଦି ଭଲ ଲାଗିଲା ତାହେଲେ ତୁମେ ଭଲ ମନ ନେଇକି ଏଥର ଭଲ ଭାବରେ ଚାଷବାସ କର ଭଲ ଦି ପଇସା ହବ ମାନେ ମକା ଚାଷରୁ ମ ତମେ ଯଦି ଯୁବକ ପିଲାମାନେ ଚାଷ କ୍ଷେତକୁ ମନ ବଳେଇବେ ଭଲ ଚାଷବାସ କରିବେ ଏଇ ତ ହେଇ ଆମେ ଏଇ ଶୀତ ଦିନ ଆସିଲା ଆମେ କେତେ ପ୍ରକାର ଚାଷ କରିବା କୋବି ମୂଳା ଗାଜର ତା ସହିତ ଫୁଲକୋବି ବନ୍ଧାକୋବି ସବୁ ପ୍ରକାର ଶାଗ କେତେ କଣ ଆମେ ଚାଷ କରିବା ଚାଷରୁ ଭଲ ଲାଭ ହବ ତା ସହିତ ମକା ଚାଷ
1: ମକା ଚାଷ
0: ହଁ ମକା ଚାଷ ଆମେ କରୁଥିବା ଲାଭ ପାଉଥିବା
1: କିନ୍ତୁ ଏଇ ମକା ଚାଷ ଆମେ ଯଦି ଆଉ ଟିକେ ଅଧିକ ଜାଣିବା ବିଷୟରେ ତେବେ ଆମ ପାଇଁ ଉପକାରୀ ହେବ
0: ତାହେଲେ ଆଜିର କିଷାନ ବାଣୀ କାର୍ଯ୍ୟକ୍ରମରେ ସେଇ ମକା ଚାଷ ଉପରେ ଭଲ ବିଷୟଟିଏ ଅଛି
1: କଣ ଅଛି
0: ବିଷୟ ହଉଛି ମକା ଚାଷରୁ ଅଧିକ ଆୟ
1: ଓହୋ
0: ଆଉ

0: ମହାଶୟ ହେଉଛନ୍ତି ମିହିରଞ୍ଜନ ମହାନ୍ତି। ସିଏ ଆମକୁ ମକା ଚାଷ ବିଷୟରେ ବୁଝେଇ କହିବେ, ଆମେ ଶୁଣିବା, ଆମେ ସେଇ ଅନୁସାରେ ମକା ଚାଷ କରିବା ଆଉ କଣ।
1: ଠିକ ଅଛି,
0: ଏଇ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ମିହିରଞ୍ଜନ ମହାନ୍ତି। ଆସନ୍ତୁ ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ସାର୍, ଆଜି ଆମେ ଯୋଉ ବିଷୟ ରଖିଛେ ମକା ଚାଷରୁ ଅଧିକ ଆୟ, ଏ ବିଷୟ ତ କଥା ହବା। ସାଧାରଣତଃ ମକା ଚାଷ ବର୍ତ୍ତମାନ ଦେଖାଯାଉଛି ବହୁତ ଚାଷୀମାନେ କରୁଛନ୍ତି, ତା ସହିତ ଲାଭ ବି ପାଉଛନ୍ତି। ଏଇ ଯୋଉ ମକା ଚାଷ, ତାର ପ୍ରାଧାନ୍ୟ କଣ, ଏହାର ପ୍ରକାର ଭେଦ କେତେ, ଏ ବିଷୟ ଟିକେ ପରାମର୍ଶ ଦିଅନ୍ତୁ।
2: ସାଧାରଣତଃ ମକା ଚାଷ ଆମର ବହୁତ ଗୋଟେ ମୁଖ୍ୟ ଫସଲ, ତ ଆପଣମାନେ ସମସ୍ତେ ଜାଣିଥିବେ ମକା ଚାଷ ଗୋଟେ ପ୍ରମୁଖ ଫସଲ ଆମ ରାଜ୍ୟର। ଦେଶରେ ଏବଂ ବିଦେଶରେ ମଧ୍ୟ ମକା ଚାଷର ବହୁତ ଚାହିଦା ଅଛି। ମକା ଚାଷ ପ୍ରାୟ 160 ଦେଶରେ କରାଯାଉଛି। ଆଉ ଆପଣମାନେ ଯଦି ଦେଖିବେ ମକା ଚାଷର ଯୋଉ ଅମଳ କ୍ଷମତା ରହିଛି, ତାର ଅମଳ କ୍ଷମତା ସବୁ ଶସ୍ୟମାନଙ୍କ ଭିତରେ ଅଧିକା। ମକାକୁ ମଧ୍ୟ କୁଇନ୍ ଅଫ୍ ସିରିଏଲ୍ସ ମଧ୍ୟ କୁହାଯାଉଛି। ମକା ଚାଷ ଆମେ 3 ଋତୁରେ କରିପାରିବା ଆଉ ତାର ଅମଳ କ୍ଷମତା ମଧ୍ୟ ରହୁଛି। ମକା ଗୋଟେ ପୃଷ୍ଟିକର ଜାତୀୟ ଶସ୍ୟ ଯୋଉଥିରେ କି ଆମର ପ୍ରାୟ 60-70% ଶ୍ଵେତସାର ରହୁଛି, 8-10% ପୁଷ୍ଟିସାର ରହୁଛି, ସ୍ନେହ ସାର 4-5% ରହୁଛି। ବିଭିନ୍ନ ପ୍ରକାର ମକା ଆମେ ଚାଷ କରିପାରିବା। ପ୍ରଥମେ ରହୁଛି ଆମର ଯୋଉଟା ରହୁଛି, ଆମେ ଯୋଉଟା କରୁଛେ ଆମର ଗ୍ରେନ୍ ପାଇଁ କରୁଛେ ନର୍ମାଲ ମକା ଚାଷ, ସେଇଭଳିଆ ଚାଷ କରିପାରିବା। ନହେଲେ ଆଜିକାଲି ବଜାରରେ ଆମର ମିଠା ମକା ମିଳିଲାଣି, ମଧୁର ମକା ଚାଷ ମଧ୍ୟ କରିପାରିବା, ପରିବା ମକା ମଧ୍ୟ ଚାଷ କରିପାରିବା, ଖଇ ମକା ମଧ୍ୟ ଚାଷ କରିପାରିବା। ତାପରେ ଏବେ ବାହାରିଲାଣି ଉନ୍ନତ ପୁଷ୍ଟିକର ଜାତୀୟ ମକା, କ୍ୟୁପିଏମ୍ ତାକୁ କହୁଛନ୍ତି, କ୍ୱାଲିଟି ପ୍ରୋଟିନ୍ ମ୍ୟାଚ୍, ତା ମଧ୍ୟ କରିପାରିବା। ଆଉ ମକା ମଧ୍ୟ ଆମର ଗୋ ଖାଦ୍ୟରେ ମଧ୍ୟ ବ୍ୟବହୃତ ହେଉଛି, ତ ସବୁଜ ଗୋ ଖାଦ୍ୟ ମକା ମଧ୍ୟ ଆମେ ଚାଷ କରିପାରିବା। ମକାର ମଧ୍ୟ ଚାହିଦା ଆମ ଭାରତ ବର୍ଷରେ ବହୁତ ଅଧିକା ରହିଛି। ଆମେ ଯେତିକି ବି ମକା ପ୍ରଡକ୍ସନ କରୁଛେ ତାର ଚାହିଦା ବହୁତ ଅଛି, ମାର୍କେଟିଂରେ ଏତେ ଅସୁବିଧା ହୁଏନି ମକାରେ। କାରଣ ତାର ଯେତିକି ମକା ଚାଷ ହୁଏ ତାର 51% ଭାଗ ଆମର କୁକୁଡ଼ା ଫ୍ୟାକ୍ଟ୍ରି ଯୋଉ ଅଛି ପୋଲଟ୍ରି ଇଣ୍ଡଷ୍ଟ୍ରି ସେଠିକି ଆମର ଯାଇଥାଏ, ଗୋ ଖାଦ୍ୟରେ 22% ଆମର ୟୁଜ୍ ହେଇଥାଏ। ତାପରେ ମକାକୁ ଆମେ ଗ୍ରେନ୍ ହିସାବରେ ପ୍ରାୟ 23% ହିସାବରେ ସେଟା ମାର୍କେଟିଂ ହେଇଯାଏ। ବିଭିନ୍ନ ପ୍ରକାର ଶିଳ୍ପରେ ମଧ୍ୟ ମକାର ଚାହିଦା ଯେ ସେଠି ପ୍ରାୟ 12% ଆମର ମକା ବିକ୍ରି ହେଇଯାଇଥାଏ।
0: ସାଧାରଣତଃ ଏଇ ଯୋଉ ଚାଷୀ ଭାଇମାନେ ଆମର ଯୋଉ ମକା ଚାଷ କରିବେ, ଚାଷ ପ୍ରଣାଳୀ କେମିତି କଣ ରହିଛି, ସାଧାରଣତଃ ସେମାନେ କେମିତି କଣ ଚାଷ କରିବେ?
2: ଆମ ରାଜ୍ୟରେ ଯୋଉ ଜଳବାୟୁ ଅଛି ସେଟା ମକା ଚାଷ ପାଇଁ ବହୁତ ଉତ୍କୃଷ୍ଟ ଜଳବାୟୁ। ଆଉ ସାଧାରଣତଃ ଆମର ଦକ୍ଷିଣ ଓଡ଼ିଶାରେ ଅଧିକା ମକା ଚାଷ କରାଯାଉଛି, ତା ସହିତ ଆମର କୋଷ୍ଟାଲ ଏରିଆରେ ଆଉ ସେଣ୍ଟ୍ରାଲ ଏରିଆରେ ମଧ୍ୟ ମକା ଚାଷ କରାଗଲାଣି। ଆମର ଯୋଉ ମକା ଚାଷ ପାଇଁ ଯୋଉ ମୃତ୍ତିକା ଦରକାର ସେଇଟା ଟିକେ ଦୋରସା ମାଟି ହେଇଥିବା ଦରକାର, ନହେଲେ ବାଲି ଦୋରସା ମାଟି ହେଇଥିବ, ଟିକେ ଢିପ ଜମି ହେଇଥିବ ଆଉ ଯୋଉଠି ପାଣି ଟିକେ ଗଡ଼ି ଆସୁଥିବ, ସେଇଭଳିଆ ଜମିରେ ହିଁ ଆମର ମକା ଚାଷଟା ଭଲ ହୁଏ। ଆଉ ମକା ଚାଷ ଯୋଉ ଜମିରେ କରିବେ ସେ ଜମିର ଯୋଉ ମୃତ୍ତିକା ପରୀକ୍ଷା ହେଇଥିବ ତାର ଅମ୍ଳୀୟତା ଯୋଉଟା 6.5-7.5 ଭିତରେ ରହିବା ଦରକାର, ସେଇଟା ହେଲେ ମକା ଚାଷ ପାଇଁ ଉପଯୁକ୍ତ। ଯଦି ଆପଣଙ୍କର ମାଟିରେ ଅମ୍ଳୀୟ ଅଧିକା ରହିଲା କିମ୍ବା ଖାରିଆ ଅଧିକା ରହିଲା ତାହେଲେ ସେଟା ମକା ଚାଷକୁ ଆଫେକ୍ଟ କରିବ।
0: ତାମାନେ ଆମର ବାଲିଆ ଦୋରସା ମାଟି ମକା ଚାଷ ପାଇଁ
2: ଉପଯୁକ୍ତ। ମକାର ଯୋଉ ବୁଣିବା ସମୟ 3 ସମୟରେ ଆମେ କରିପାରିବା, ବର୍ଷା ଦିନ କରିପାରିବା, ଶୀତ ଦିନ କରିପାରିବା, ଖରାଦିନେ ମଧ୍ୟ କରିପାରିବା।
0: ବର୍ତ୍ତମାନ ଯୋଉ ସମୟ ଆମେ କୋଉ ମକା ଚାଷ କରିବା?
2: ବର୍ତ୍ତମାନ ଆପଣ ଶୀତଦିନିଆ ମକା କରିପାରିବେ ଯୋଉଟାକି ଅକ୍ଟୋବର ମାସ ନଭେମ୍ବର ମାସ ଭିତରେ କରିବା ପାଇଁ ପଡିବ।
0: ଆଜ୍ଞା।
2: ଆଉ ଖରାଦିନିଆ ଯୋଉଟା କରିବେ ସେଇଟା ଜାନୁଆରୀ ମାସରେ କରିବେ।
0: ଆଜ୍ଞା।
2: ଏବେ ଯୋଉ ଶୀତଦିନିଆ କରିବେ କିମ୍ବା ଖରାଦିନିଆ କରିବେ, ବର୍ଷା ଦିନ ତ ଆପଣଙ୍କର ବର୍ଷା ପକେଇବ, ବର୍ଷା ପାଣି ଥିବ, ତେଣୁକରି ଜଳସେଚନର ଏତେଟା ଆବଶ୍ୟକତା ନାହିଁ।
0: ଆଜ୍ଞା।
2: କିନ୍ତୁ ଶୀତ ଋତୁରେ ଯଦି କରୁଛନ୍ତି ତାହେଲେ ଖରାଦିନେ କରୁଛନ୍ତି, ସେଠି ଆପଣଙ୍କର ଜଳସେଚନର ବ୍ୟବସ୍ଥା କହିକି କରିବା ପାଇଁ ଆପଣମାନଙ୍କୁ ପଡିବ। ଶୀତଦିନେ ଯଦି ଆପଣମାନେ ଟିକେ ଡିଲେଟ୍ କରିଦେଉଛନ୍ତି, ଚାଷୀ ଭାଇ ଭଉଣୀମାନଙ୍କୁ ମୋର କହିବାର କଥା, ଯୋଉ ସମୟରେ ସୋଇଂ ଟାଇମ୍ଟା ଦିଆ ହେଇଛି ସେଇ ସମୟରେ କରନ୍ତୁ। ଯଦି ଟିକେ ଅଧିକା ଡିଲେଟ୍ କରିଦେଉଛନ୍ତି ଶୀତଦିନେ କ'ଣ ହେଉଛି, ତାର ଜର୍ମିନେସନ୍ ପ୍ରୋବ୍ଲେମ୍ ହେବ, ଗଜା ଭଲ ଭାବରେ ହେବନି। ସେଇଭଳିଆ ଖରାଦିନେ ମଧ୍ୟ ଯଦି ଆପଣମାନେ ଟିକେ ବିଳମ୍ବ କରିଦେବେ, ଜାନୁଆରୀରୁ କିମ୍ବା ଫେବୃଆରୀ ଆଡ଼ିକି ଯଦି କରୁଛନ୍ତି, ତାହେଲେ ମକାରେ ଯେତେବେଳେ ଫୁଲ ଧରିବା ସମୟରେ ସେତେବେଳେ ଅଧିକା ଉତ୍ତାପ ଥିବ, ତ ସେତେବେଳେ ଆମର ଭଲ ସିଡ୍ ଫର୍ମେସନ୍ ହେବ ନାହିଁ। ତାପରେ କହିବାକୁ ଚାହେଁ ଆପଣମାନେ ଯୋଉ କରିବେ, ଆମର ଗୋଟେ ଏକର ପିଛା 6-7 କେଜି ବିହନ ଦରକାର। ଆପଣମାନେ ବିହନଟାକୁ ଧାଡ଼ିରେ ବୁଣିବେ, ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ହୋଇଥିବା ଦରକାର, ଆଉ ଗଛକୁ ଗଛ 25 ସେଣ୍ଟିମିଟର ହୋଇଥିବା ଦରକାର। ଆପଣ ବୁଣିବା ପୂର୍ବରୁ ତାର ଆଉ ଗୋଟେ ଅଛି କି ଜମି ପ୍ରସ୍ତୁତି। ଜମି ପ୍ରସ୍ତୁତି ସେଇଟା ବହୁତ ମୁଖ୍ୟ ଭୂମିକା ଇଏ କରେ ମକା ଚାଷରେ। ଯେଉଁ ଜମିରେ କରିବା ପାଇଁ ଚାହୁଁଛନ୍ତି ସେଠି ଖରାଟିଆ ଚାଷ କରିବେ, 2-3 ଓଡ଼ ଖରାଟିଆ ଚାଷ କରିବେ, ଯେଉଁଟାକି ଆମର ଏପ୍ରିଲ ମାସରେ କରାଯାଏ। ଯେଉଁ ଖରାଟିଆ ଚାଷ କରିବା ଦ୍ୱାରା କ'ଣ ହୁଏ, ଆମର ମୃତ୍ତିକା ଟିକେ ଭଲ ଭାବରେ ତା ଦେହରେ

0: ଆଲୋକ ପ୍ରବେଶ କରେ, ମୂର୍ତ୍ତିକାରେ ବାୟୁ ପ୍ରବେଶ କରେ,
1: ଆଜ୍ଞା।
0: ଆଉ ସବୁଠୁ ବଡ କଥା ହେଲା ସେଇ ଯୋଉ ମୂର୍ତ୍ତିକା ଭିତରେ ଯଦି ଆପଣଙ୍କ କିଛି ପୋକ କିମ୍ବା ରୋଗର ଅଛି କିଛି ଲାର୍ଭା, ତ ସେଗୁଡାକ ସବୁ ବାହାରକୁ ଆସିଥାଏ, ସୂର୍ଯ୍ୟକିରଣ ପଡିଲା ଫଳରେ ସେଗୁଡିକ ସବୁ ନଷ୍ଟ ହେଇଯାଏ। ତାପରେ ଯେତେବେଳେ ପୁଣି ଚାଷ କରୁଛନ୍ତି, ମାନେ ଆମର ଜୁନ ମାସରେ, ଜୁନ ମାସ ଯେତେବେଳେ ଆପଣ ବୁଣିବା ପାଇଁକି ଯିବେ, ସେତେବେଳେ ଦୁଇଥର ଚାଷ କରନ୍ତୁ, ଜମିକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ, ତାପରେ ଆପଣ ଧାଡିରେ ତାକୁ ରୁହନ୍ତୁ।
1: ଏଇ ଚାଷ କରିବା ପାଇଁ ହେଲେ ସାଧାରଣତଃ ଜୈବିକ ସାର ହଉ ରାସାୟନିକ ସାର ହଉ ଆମକୁ ଦବାକୁ ପଡିବ, କେମିତି କଣ ଚାଷୀ ଭାଇ ଜୈବିକ ସାର ଦେବେ, କେତେ ପରିମାଣରେ ଦେବେ, କି ରାସାୟନିକ ସାର କେତେ ପରିମାଣ ଦେବେ, କୋଉ ସମୟରେ ଦେବେ, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ମକା ଚାଷ ଟିକେ ଅଧିକା ସାର ଖୋଜେ,
1: ଆଜ୍ଞା,
0: ଯଦି ପ୍ରଥମରୁ କିଛି ଜୈବିକ ସାର ଦେଇଥିବା,
1: ଆଜ୍ଞା,
0: ପରବର୍ତ୍ତୀ ମୁହୂର୍ତ୍ତରେ ରାସାୟନିକ ସାର କମ କଲେ ମଧ୍ୟ ଚଳିବ। ସର୍ବପ୍ରଥମେ ଆମେ ମୃତ୍ତିକା ପରୀକ୍ଷା କରିନେବା, ମୃତ୍ତିକା ପରୀକ୍ଷା କରି ନେବା ଫଳରେ ଆମେ ଜାଣିପାରିବା କି ଆମ ମାଟିରେ କୋଉ କୋଉ ଜିନିଷ ଗୁଡାକ ଅଛି, ଯେମିତିକି ଆମର ହେଲା ଯବକ୍ଷାରଜାନ ହେଲା, ଫସ୍ଫରସ ହେଲା, ପଟାସ ହେଲା, ତା ଦେହରୁ ଯଦି ଆମର ଭଲ ପରିମାଣରେ ଅଛି ତାହେଲେ ଆମକୁ କମ୍ ଯବକ୍ଷାରଜାନ, କମ୍ ଫସ୍ଫରସ, କମ୍ ପଟାସ ଦେଇକି ମଧ୍ୟ ଆମେ କରିପାରିବୁ। ସବୁଠୁ ବଡ କଥା ହେଲା ଯେତେବେଳେ ଆପଣ ଜମିରେ ଚାଷବାସ କରିବା ପାଇଁ ଯାଉଛନ୍ତି, ଯେତେବେଳେ ଆପଣ ବୁଣାବୁଣି ଷ୍ଟାର୍ଟ କରିବେ, ତାର କିଛି ଦିନ ପୂର୍ବରୁ ଜମିକୁ ହଳ କରିଦିଅନ୍ତୁ, ଆଉ ଜମିରେ ଗୋବର ଖତ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଗୋବର ଖତ ଆଭେଲେବୁଲ ନାହିଁ, ତାହେଲେ ଯୋଉ କମ୍ପୋଷ୍ଟ ରହୁଛି, କମ୍ପୋଷ୍ଟ ମଧ୍ୟ ବାହାରେ ମିଳୁଛି, କମ୍ପୋଷ୍ଟ ମଧ୍ୟ ଆପଣ ଆଣିକି ପକେଇ ପାରିବେ। ତ ତାପରେ ଆଉ ଗୋଟେ କଥା ହେଲା, ବର୍ତ୍ତମାନ ମଧ୍ୟ ଆମର ଜୀବାଣୁ ସାର ମଧ୍ୟ ମିଳିଲାଣି, ଅଣୁଜୀବ ସାର ମିଳିଲାଣି, ଯେମିତିକି ଆପଣ ଯେତେବେଳେ ଗୋବର ଖତ ପକାଉଛନ୍ତି ସେତିକି ବେଳେ କିମ୍ବା କମ୍ପୋଷ୍ଟ ପକାଉଛନ୍ତି ସେତେବେଳେ ଆଜୋଟୋବ୍ୟାକ୍ଟର, ଆଜୋସ୍ପିରିଲମ ଆଉ ଫସ୍ଫରସ୍ ସଲ୍ୟୁବିଲାଇଜିଂ ବ୍ୟାକ୍ଟେରିଆ, ପିଏସ୍ବି ବୋଲି ତାକୁ କହୁଛନ୍ତି, ସେଇ ତିନୋଟି ଆପଣ ଜୀବାଣୁ ସାର ହିସାବରେ ଆପଣ ପକେଇ ପାରିବେ। ସେଇଟା ପକେଇଲା ଫଳରେ କ'ଣ ହେବ, ଜମିକୁ ସେ ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍ ମଧ୍ୟ ଯୋଗାଇବ। ପରବର୍ତ୍ତୀ ସମୟରେ ଆପଣଙ୍କୁ କମ୍ ସାର ପକେଇବା ପାଇଁ ପଡିବ। ତାପରେ ଆପଣ ରାସାୟନିକ ସାର କଥା କହିଲେ, ରାସାୟନିକ ସାର ମଧ୍ୟ ଆମେ ପକେଇବା, ଯବକ୍ଷାରଜାନ ଆଉ ଫସ୍ଫରସ୍ ପଟାସ୍ ପକେଇବା, ତାର ମାତ୍ରା ହେଉଛି 48:24:24 ଗୋଟେ ଏକର ପାଇଁ ଆପଣ ପକେଇ ପାରିବେ। ଆଉ ଯବକ୍ଷାରଜାନ ସାରଟାକୁ ଆମେ 5 ଭାଗରେ ବିଭକ୍ତ କରି ପକେଇବା ଫସଲର, କିନ୍ତୁ ଫସ୍ଫରସ୍ ପଟାସ୍ ସେଟା ମୂଳ ସାର ହିସାବରେ ଆମେ ପ୍ରଥମରୁ ପକେଇଦେବା।
1: ଆଜ୍ଞା, ଏଇ ମକା ଚାଷରେ ଯଦି ଘାସ ଉଠିଛି, ସେ ଘାସ କେମିତି କଣ ଆମେ ଦମନ କରିବା, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ମକା ଚାଷରେ ସାଧାରଣତଃ ଘାସ ଅଧିକ ଭାବରେ ଦେଖାଯାଏ, ଘାସ ନିୟନ୍ତ୍ରଣ କରିବା ପାଇଁକି ପଡିବ। ତ ସର୍ବପ୍ରଥମେ ଆମେ ଯେତେବେଳେ ଫିଲ୍ଡରେ ଆମେ ଯେତେବେଳେ ବୁଣିକି ଆସିଯାଉଛେ, ଯୋଉଦିନ ଆମେ ବୁଣିଲେ, ତାର 24 ଭିତରେ ଆଟ୍ରାଜିନ୍ ନାମକ ଗୋଟେ କେମିକାଲ ଅଛି, ଯଦି ଆଟ୍ରାଜିନ୍ ନାହିଁ ତାହେଲେ ପେଣ୍ଡିମିଥାଲିନ, ତାକୁ ଆମେ କ'ଣ କରିବା, ଗୋଟେ କିଗ୍ରା ଆଟ୍ରାଜିନ୍ 400 ୱାଟରରେ ଆମେ ତାକୁ ମିଶେଇ ତାକୁ ସେଠି ସିଞ୍ଚନ କରିବା ପାଇଁ ପଡିବ ବୁଣାର 24 ମଧ୍ୟରେ। ନହେଲେ ଆମର ପେଣ୍ଡିମିଥାଲିନ ଯୋଉ ଅଛି, 1.2 ପେଣ୍ଡିମିଥାଲିନ ଗୋଟେ 400 ୱାଟରରେ ମିଶେଇକି ତାକୁ ମଧ୍ୟ 24 ମଧ୍ୟରେ ସ୍ପ୍ରେ କଲେ ମାସେରୁ ଦେଢ଼ ମାସ ପର୍ଯ୍ୟନ୍ତ ଆଉ ସେରିଆରେ ଘାସ ହବ ନାହିଁ। ତାପରେ ତ ଘାସ ଯେମିତି ହେଲେ ଆସିବ ଦେଢ଼ ମାସ ପରେ, ତାପରେ ଆପଣ 2-3 ଲୋକଙ୍କ ଦ୍ୱାରା ଲଗେଇକି ଘାସ ବାଛିଦେବେ।
1: ମକା ଚାଷ ଯେହେତୁ ଗୋଟେ ଜଳ ଆବଶ୍ୟକ କରିଥାଏ, ତାକୁ ଜଳ ପରିଚାଳନା ଏଥିରେ କେମିତି କଣ କରିବା,
0: ପ୍ରଥମରୁ କହିଛି ମକା ଚାଷ ଯେତେବେଳେ ଆପଣ କରିବେ, ଯେତେବେଳେ ବର୍ଷା ଦିନ କରୁଛନ୍ତି, ଯଦି ବର୍ଷା ଠିକ୍ ସମୟରେ ଆମର ହେଇଯାଉଛି, ଜଳର ଆବଶ୍ୟକତା ନାହିଁ, କିନ୍ତୁ ଯେତେବେଳେ ଖରାଟିଆ ଆଉ ଆପଣ ଶୀତଦିନିଆ ଚାଷ କରୁଛନ୍ତି ସେତେବେଳେ ଜଳର ଆବଶ୍ୟକତା ଅଛି। ଆଉ ବର୍ଷା ଦିନେ ମଧ୍ୟ ଯଦି ଆପଣଙ୍କର ବର୍ଷା ଠିକ୍ ଭାବରେ ନହେଲା, ତାହେଲେ ଆପଣ ଜଳ ଦେବା ପାଇଁ ଆପଣଙ୍କର ଆବଶ୍ୟକତା ଅଛି। ସବୁଠୁ ସର୍ବପ୍ରଥମ କଥା ହେଲା କି ଆପଣ ଯୋଉଦିନ ଆପଣ ବୁଣିବେ ମକା, ସେଇଦିନ ଗୋଟେ ଇରିଗେସନ ଦେବାର ଆପଣ ଅଛି, ସେଇଦିନ ଗୋଟେ ଜଳସେଚନ କରିଦେବେ। ଜଳସେଚନ କରିଦେଲା ପରେ ତାପରେ ଗଜାଟା ସେଠୁ ଭଲକି ବାହାରିବ। ତାପରେ ଆଉ ଥରେ କଣ କରିବେ, ପାଣି ଦେବେ ଯେତେବେଳେ ଆପଣଙ୍କର ଗଛଟି 6 ହେଇଥିବ କିମ୍ବା 8 ହେଇଥିବ, ସେଇ ସମୟରେ କଣ କରିବେ, ଆପଣ ହୁଡ଼ା ଟେକିଦେବେ, ଘାସ ଯାହା ଥିବ ବାଛିବେ, ତାପରେ ଗୋଟେ ଫାଷ୍ଟ ଡୋଜ୍ ଯୋଉଟା ଆମର କହୁଛନ୍ତି ସାର ପକେଇବେ, ତାପରେ ପାଣି ଟିକେ ଦେଇଦେବେ ସେଠି। ପୁଣି ଥରେ ଆଉ ଗୋଟେ ଅଛି, ଯୋଉ ଗଛର ଚଅଁର ବାହାରେ, ସେଇ ଚଅଁର ବାହାରିଲା ସମୟରେ ମଧ୍ୟ ଆପଣ ଆଉ ଗୋଟେ ଇରିଗେସନ ଦିଅନ୍ତୁ, ଲାଷ୍ଟ ଇରିଗେସନ ଯୋଉଟା କହୁଛନ୍ତି, ସେଇଟା ଆମର ଗଛର ଭଣ୍ଡା ଧରିଲା ଟାଇମ୍ରେ, ଜଷ୍ଟ ଭଣ୍ଡା ବାହାରୁଥିବ ସେଇ ସମୟରେ ମଧ୍ୟ ଆଉ ଗୋଟେ ଇରିଗେସନ ଦେଇଦେଲେ ପୁରା ଅମଳ ପର୍ଯ୍ୟନ୍ତ ପଳେଇବ।
1: ଚାଷୀ ଭାଇମାନେ ତ ଆମର ଚାଷ କରିବେ, ଚାଷ କରିବାର ବଡ କଥା ହେଲା ବିହନ, ସେ କୋଉଠି କଣ ପାଇବେ, କୋଉ କୋଉ ବିହନ ସେ ପକେଇବେ, ଆଉ ସେ ବିହନ କେତେ ପ୍ରକାର, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ବିହନ ଯୋଉ ଅଛି ମକାର ବିହନ ସବୁ ଆମର ଯୋଉ ଅଥରାଇଜଡ ପ୍ରାଇଭେଟ ଡିଲର୍ସ ମାନେ ଅଛନ୍ତି, ତାଙ୍କଠୁ ଆପଣ ନେଇପାରିବେ, ନହେଲେ ପ୍ରାଇମର ଏଗ୍ରିକଲଚର କୋଅପରେଟିଭ ସୋସାଇଟି ସେଠୁ ମଧ୍ୟ ନେଇପାରିବେ, ନହେଲେ ବିଭିନ୍ନ ପ୍ରତି ଡିଷ୍ଟ୍ରିକ୍ଟରେ ଆମର ରହୁଛି କୃଷି ବିଜ୍ଞାନ କେନ୍ଦ୍ର ରହୁଛି, ସେଠୁ ମଧ୍ୟ ଆପଣ ନେଇପାରିବେ, କିନ୍ତୁ ଆପଣ ଅଥରାଇଜଡ ସୋର୍ସରୁ ବିହନ ନିଅନ୍ତୁ। ପ୍ରାଇଭେଟ ଡିଲର ହେଇଥିଲେ ବି ଯଦି ସେମାନେ ଅଥରାଇଜ ଥିବେ ସେମାନେ ମଧ୍ୟ ବିହନ ଦେଇପାରିବେ। ଆମର ଯୋଉ ମକା ବିହନ ଅଛି, ବିଭିନ୍ନ ପ୍ରକାର ଆମେ ଯୋଉ ଗ୍ରେନ୍ ପାଇଁ ମକା କରୁଛେ, ସାଧାରଣ ମକା ଯୋଉଟା କୁହାଯାଉଛି, ସେଥିରେ ଆମର ଭଲ ହାଇବ୍ରିଡ୍ ଗୁଡାକ ହେଲା HM11, HM9,

9 MHM2, then VMH27, MH4, NM10, Pinnacle, BKC9081, VMH43, ଆଉ ବର୍ତ୍ତମାନ ରିସେଣ୍ଟଲି ଗୋଟେ ଭେରାଇଟି ହାଇବ୍ରିଡ୍ ଗୋଟେ ବାହାରିଛି, ତା ନାଁ ହେଉଛି କଳିଙ୍ଗରାଜ। ସେଗୁଡ଼ାକ ଆପଣ ଗ୍ରେନ୍ ପାଇଁକି ୟୁଜ୍ କରିପାରିବେ। ଉନ୍ନତ ପୁଷ୍ଟିସାର ମକା କରୁଛନ୍ତି ତାହେଲେ HQPM4, HQPM5, HQPM1 କରିପାରିବେ, ନହେଲେ ଶକ୍ତିମାନ 4 ମଧ୍ୟ କରିପାରିବେ। ଆଉ ଯଦି ମଧୁର ମକା କରୁଛନ୍ତି ତାହେଲେ ଆମର ସେଠି ରହୁଛି ମାଧୁରୀ, ପ୍ରିୟା ସୁଇଟକର୍ଣ୍ଣ, ଅରେଞ୍ଜ ସୁଇଟକର୍ଣ୍ଣ, HMC1 ଆଉ ସୁଗାର 75। ସେଇଭଳିଆ ପରିବା ମକା ପାଇଁ HM4, BL ବେବିକର୍ଣ୍ଣ 1, ଆଉ ଖଇ ମକା ଯଦି କରିବା ପାଇଁ ଚାହୁଁଛନ୍ତି ତାହେଲେ ଜୋଆର୍ ପପକର୍ଣ୍ଣ ଆଣ୍ଡ VL ଅମ୍ବର ପପକର୍ଣ୍ଣ ଆମର ଓଡ଼ିଶା ରାଜ୍ୟ ପାଇଁକି କରାଯାଇଛି। ତ ଏଇସବୁ ମକା ବିହନ ଗୁଡ଼ାକ ଆପଣ ନେଇ

0: କରାଯାଇଛି, ତ ଏଇସବୁ ମକା ବିହନ ଗୁଡାକ ଆପଣ ନେଇ କରିପାରିବେ।
1: କୋଉଠୁ ପାଇବେ ସେମାନେ?
0: ଅଥରାଇଜ ଡିଲରଙ୍କ ପାଖରୁ ପାଇପାରିବେ, ନହେଲେ ପ୍ୟାକ୍ସରୁ ପାଇପାରିବେ, ପ୍ରାଇମେରୀ ଏଗ୍ରିକଲଚରାଲ କୋଅପରେଟିଭ ସୋସାଇଟିରୁ ମଧ୍ୟ ଆପଣ।
1: ସରକାରଙ୍କ ତରଫରୁ କେମିତି କିଛି ବ୍ୟବସ୍ଥା ନାହିଁ?
0: ହଁ, ସରକାରଙ୍କ ତରଫରୁ ମକା ମିଶନରେ ମଧ୍ୟ ଏଗୁଡ଼ାକ ସବୁ ଦିଆଯାଉଛି, ତ ସେଗୁଡ଼ାକ ମଧ୍ୟ ଆପଣ ପାଇପାରିବେ।
1: ସାର୍, ଏଇ ଯୋଉ ଆମେ ମକା ଲଗାଉଛନ୍ତି, ଜଳ ପରିଚାଳନା କରୁଛନ୍ତି, ଆଉ ସେଥିରେ ସାଧାରଣତଃ ଆମେ ମକା ଚାଷରେ ସେଥିରେ କିଛି ରୋଗ କି କିଛି ପୋକ ଦେଖାଯାଏ କି? କେମିତି କ'ଣ ମକା ଚାଷରେ ଆମେ ରୋଗ ପୋକ ପରିଚାଳନା କରିପାରିବା, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ମକା ଚାଷରେ ମଧ୍ୟ ଆମେ କଲାବେଳେ ଆମେ ରୋଗ ପୋକ ମଧ୍ୟ ଆସିଥାନ୍ତି ଜଳବାୟୁ ଅନୁସାରେ। ମୁଖ୍ୟତଃ ଆମର ପୋକ ଯଦି ଆପଣ ନେବେ, ପ୍ରଥମେ ପୋକମାନଙ୍କ ମଧ୍ୟରେ ପ୍ରଥମେ ଆମର ଗୋଟେ କାଣ୍ଡବିନ୍ଧା ପୋକ ଲାଗିଥାଏ, ଯୋଉଟାକି ମକା ଯେତେବେଳେ ଛୋଟିଆ ଛୋଟିଆ ଥିବ ସେ ତାର ପତ୍ର ଗୁଡ଼ିକୁ କାଟି ଦିଅନ୍ତି, ଆଉ ପତ୍ର ଗୁଡ଼ାକ କାଟିଦେଲା ଫଳରେ ପତ୍ରରେ କଣା କଣା ହେଇକି ହେଇଯାଏ ସବୁ, ଆଉ ଗଛର ଗ୍ରୋଥ ମଧ୍ୟ ଭଲ ହୁଏ ନାହିଁ। ସେଇଭଳି ଆଉ ଗୋଟେ ମଧ୍ୟ କାଣ୍ଡବିନ୍ଧା ପୋକ ଅଛି, ତାକୁ ପାଟଳ କାଣ୍ଡବିନ୍ଧା ପୋକ ମଧ୍ୟ କୁହନ୍ତି। ତ ସେଇଭଳି କାଣ୍ଡବିନ୍ଧା ପୋକ ଦୁଇଟା ପ୍ରକାରରେ ଲାଗନ୍ତି। ଯଦି ଏଇ କାଣ୍ଡବିନ୍ଧା ପୋକ ଆପଣଙ୍କର ମକା ଗଛରେ ଲାଗୁଛନ୍ତି, ଆପଣ ସଙ୍ଗେ ସଙ୍ଗେ ତାର କଣ୍ଟ୍ରୋଲ କରିବା ପଦ୍ଧତି ନିଅନ୍ତୁ, ଯତ୍ନ ନିଅନ୍ତୁ, ତା ଦେହରେ ଆପଣ କାଟ୍ରାପ ହାଇଡ୍ରୋକ୍ଲୋରାଇଡ୍ କିମ୍ବା ଟ୍ରାଇଆଜୋଫାସ ସ୍ପ୍ରେ କରନ୍ତୁ। ସେଇଭଳି ଆଉ ଗୋଟେ ଅଛି କାଣ୍ଡ ମାଛି ବୋଲି ଗୋଟେ ଅଛି, ସେ ମାଛି ମଧ୍ୟ ଲାଗିଲେ ଗଛର ଅଗ୍ରଭାଗରେ ସେଟା ଲାଗିଥାଏ, ତଳପଟେ ସେ ଅଣ୍ଡା ଦେଇଥାନ୍ତି, ସେଗୁଡ଼ାକ ଯୋଉ କାଣ୍ଡ ମାଛି ଲାଗିଲା ଫଳରେ ମଧ୍ୟ ଗଛଟି ଉପର ପର୍ସନରୁ ଶୁଖି ଶୁଖି ଆସେ। ତ ସେଇଭଳିଆ ଯଦି ଆପଣ ଦେଖିବା ପାଇଁ ପାଇଲେ, ତାହେଲେ ସେଠି ଆପଣ ଇମିଡାକ୍ଲୋପ୍ରିଟ୍ କିମ୍ବା ଟ୍ରାଇମେଥାକ୍ସନ ଆପଣ ସ୍ପ୍ରେ କରନ୍ତୁ। ଉଇ ମଧ୍ୟ ମକା ଫସଲର ଗୋଟେ ବଡ଼ ଶତ୍ରୁ, ଯଦି ଉଇ ଆପଣଙ୍କ ଇଏରେ ଲାଗିଛନ୍ତି, ପ୍ରଥମେ ଯେତେବେଳେ ଜମି ପ୍ରସ୍ତୁତି କରୁଛନ୍ତି, ପ୍ରତି ଏକର ପିଛା 8 kg ଫିପ୍ରୋନିଲ୍ ନହେଲେ 10 kg କ୍ଲୋରୋପାଇରିଫସ୍ ଆପଣ ସେଇଟାକୁ ଏକର ପିଛା ତାକୁ ଆପ୍ଲାଏ କରିପାରିବେ, ସେଥିରେ କଣ୍ଟ୍ରୋଲ ନେଉଛନ୍ତି। ପରବର୍ତ୍ତୀ ସମୟରେ ଆପଣ ଫିପ୍ରୋନିଲ୍ ସ୍ପ୍ରେ କରିପାରିବେ। ଆଉ ଯଦି ରୋଗକୁ ଆସିବେ, ମୁଖ୍ୟ ରୋଗ ହେଲା ପତ୍ର ଆଉ ଆଚ୍ଛାଦ ପତ୍ର ପୋଡ଼ା ରୋଗ ଗୋଟେ ଥାଏ, ଯୋଉଥିରେ କି କ'ଣ ହବ, ସେଇଟା ଯୋଉ ଆମର ପତ୍ର ଅଛି ଆଉ ଭଣ୍ଡା ଯୋଉ ଅଛି ସେଠି ଫାଷ୍ଟ ଗୋଟେ ଆମର ବ୍ରାଉନ୍ କଲର୍ ଭଳିଆ ହବ, ବାଦାମି କଲର୍ ଭଳିଆ, ତାପରେ ସେଇ ବାଦାମି କଲର୍ଟା ଧୀରେ ଧୀରେ ବଢ଼ିବା ପାଇଁ ଲାଗିବ, କାତି ସଦୃଶ ଦେଖାଯିବ, ସେଇଟାକୁ ପତ୍ର ପୋଡ଼ା କହୁଛନ୍ତି। ଯଦି ସେଇଭଳିଆ ରୋଗ ଆପଣମାନଙ୍କର ହେଲା, ତାହେଲେ ଆପଣ ଭାଲିଡାମାଇସିନ୍ ଆଉ ହେକ୍ସାକୋନାଜୋଲ୍ ସ୍ପ୍ରେ କରିପାରିବେ। ଆଉ ଗୋଟେ ମୁଖ୍ୟ ରୋଗ ହେଉଛି ଟର୍ସିକମ୍ ପତ୍ର ପୋଡ଼ା ରୋଗ, ସେଇଟା ମଧ୍ୟ ପତ୍ରଟା ଫାଷ୍ଟ ଗୋଟେ ଛୋଟିଆ ବାଦାମି କଲର୍ ଦାଗ ହେଲା ଭଳିଆ ଦେଖାଯିବ, ତାପରେ ସେ ଟିକେ ବଢ଼ିବ ଆଉ ପତ୍ରଟା ପୋଡ଼ିଗଲା ଭଳିଆ ଆପଣଙ୍କର ଦେଖାଯିବ। ତାକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ମାଙ୍କୋଜେବ୍ ସ୍ପ୍ରେ କରିପାରିବେ। ସେଇଭଳିଆ ମାଇଡିସ୍ ପତ୍ର ଦାଗ ରୋଗ ଅଛି, ସେ ମାଇଡିସ୍ ପତ୍ର ଦାଗ ରୋଗ ଯୋଉଟା ହବ, ସେଇଟା ଗଛରେ ଟିକେ ଲମ୍ବା ଲମ୍ବା ଭଳିଆ ଦାଗ ଭଳିଆ ଆସିବ, ତାପରେ ଧୀରେ ଧୀରେ ସେଗୁଡ଼ାକ ମିଶିକି ସେଗୁଡ଼ାକ ମଧ୍ୟ ପତ୍ରକୁ ଗୋଟେ ଦାଗ ଦାଗ କଲା ଭଳିଆ, ହଳଦିଆ କଲର୍ ଦାଗ ଦାଗ କଲା ଭଳିଆ ସେଇଟା ଦେଖାଯିବ। ତ ସେଇଭଳିଆ ଯଦି ଆପଣଙ୍କର ହେଉଛି ପତ୍ର, ତାହେଲେ ମାଙ୍କୋଜେବ୍ କିମ୍ବା ଜିନେବ୍ ଆପଣ ସ୍ପ୍ରେ କରନ୍ତୁ। ତାପରେ ଆଉ ଗୋଟେ ମୁଖ୍ୟ ରୋଗ ହେଲା କଳଙ୍କୀ ରୋଗ। କଳଙ୍କୀ ରୋଗରେ କ'ଣ ହବ, ଆପଣଙ୍କ ଗଛ ପତ୍ର ପୁରା ସବୁ ଜାଗାରେ ଭଲ ଭାବରେ ଥିବ, କିନ୍ତୁ କିଛିଦିନ ପରେ ଆପଣ ଦେଖିବେ ସେଥିରେ ସବୁ ଛୋଟିଆ ଛୋଟିଆ ଡଟ୍ ଡଟ୍ ଡଟ୍ ହେଇକି ସବୁ ହଳଦିଆ କଲର୍ର ସ୍ପଟ୍ ଆସିଛି, ଆଉ ସେଥିରେ ମଧ୍ୟ ଛୋଟ ଛୋଟ ବିନ୍ଦୁ ବିନ୍ଦୁ ଭଳିଆ ହେଇକି ଅଛି, ଆପଣ ଯେତିକି ହାତରେ ଧରିବେ ସେ ବିନ୍ଦୁ ଗୁଡ଼ାକ ସବୁ କଳଙ୍କି ଭଳିଆ, ଯେମିତି ଆମର ଲୁହାରେ କଳଙ୍କି ଲାଗେ ସେଇଭଳିଆ ହାତକୁ ମଧ୍ୟ ଆପଣଙ୍କର ପଳେଇ ଆସିବ, ତ ତାକୁ କଳଙ୍କି ରୋଗ କହୁଛନ୍ତି। ସେଠି ଆପଣ ମାଙ୍କୋଜେବ୍ ସ୍ପ୍ରେ କରନ୍ତୁ। ତ ଏଗୁଡ଼ାକ ହେଲା ମୁଖ୍ୟ ରୋଗ ପୋକ ଯୋଉଟା ମକା ଗଛରେ ଲାଗୁଛନ୍ତି।
1: ସାଧାରଣତଃ ଯଦି ଏକ ଏକର ଜମିରେ ଚାଷୀ ଭାଇଟିଏ ଚାଷ କରୁଛି ମକା ଚାଷ, ସେ ମିଠା ମକା ହଉ କି ପରିବା ମକା ହଉ କି ସାଧା ମକା ହଉ ଯେକୌଣସି ମକା ହଉ, ସେ କେତେ ଅମଳ କରୁଛି ଆଉ ସେ କେତେ ତାର ମାନେ ଖର୍ଚ୍ଚ ଯାଇକି ଲାଭ ପାଉଛି, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ଆମର ଯଦି ଅମଳକୁ ଆମେ ଆସିବା, ଆମେ ଯୋଉଟା କରୁଛେ ନର୍ମାଲ ମକା, ସାଧାରଣ ମକା କରୁଛେ ଯୋଉଟା ଆମର ଶସ୍ୟ ପାଇଁ କରୁଛେ,
1: ଆଜ୍ଞା,
0: ତ ସେଇଟା ପ୍ରାୟ ଆମର 20-30 quintal ଏକରକୁ ଆମର ଅମଳ ପଳେଇ ଆସିବ। ଆଉ ଯଦି ଆପଣ ଖର୍ଚ୍ଚ କଥା କହୁଛନ୍ତି, ତାହେଲେ ଗୋଟେ ଏକରକୁ ଚାଷ କରିବା ପାଇଁକି ହାରାହାରି ଆମର 30,000 ଖର୍ଚ୍ଚ ହୋଇଥାଏ, ଆଉ ଯଦି ଆପଣ ବିକ୍ରି ବଟା କଥା କହୁଛନ୍ତି, ପ୍ରାୟ ଆମର 60,000 ଆମେ ପାଇଥାଉ ଗୋଟେ ଏକର ସାଧାରଣ, ତ ଆମେ 28,000-30,000 ଆମେ ଲାଭ ପାଉ ଗୋଟେ ଏକର ଚାଷ କଲେ। ସେଇଭଳିଆ ଯଦି ଆପଣ ମଧୁର ମକା କରିବେ, ମଧୁର ମକାରେ ଟିକେ ଆପଣ ଲାଭ ଅଧିକା ପାଇପାରିବେ ମଧୁର ମକା, କାରଣ ଚାହିଦା ମାର୍କେଟରେ ମଧୁର ମକାର ଅଧିକା ଅଛି, ଗୋଟେ ଗୋଟେ ମଧୁର ମକା ଆପଣ ଦେଖିଥିବେ ବଜାରରେ ମଧ୍ୟ 15 ମଧ୍ୟ କମ୍ ନାହିଁ, ତେଣୁ ସେ କ୍ଷେତ୍ରରେ ଆପଣ ପ୍ରାୟ ଲାଭବାନ, ପ୍ରାୟ 70,000-80,000 ପାଖାପାଖି ଲାଭବାନ ମଧୁର ମକାରେ ଅଧିକା ଲାଭ ପାଉଛନ୍ତି। କିନ୍ତୁ ଗୋଟେ କଥା ହେଉଛି, ଏଠି କରେକ୍ଟ ଟାଇମ୍ରେ ସେ ହାରଭେଷ୍ଟ କରିବେ।
1: ମିହିର ସାର୍, ଆପଣ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ଆସିଲେ, ଅତି ସୁନ୍ଦର ଭାବରେ ମକା ଚାଷରୁ ଅଧିକ ଆୟ ବିଷୟଟିକୁ ଆମର ଶ୍ରୋତାବନ୍ଧୁମାନଙ୍କୁ ବା ଚାଷୀଭାଇମାନଙ୍କୁ ଏତେ ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆମର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଅପା, ମକା ଚାଷର ଯୋଉ ଆୟ କଥାଟା ଶୁଣିକି ବହୁତ ବଢିଆ ଲାଗେ।
1: ତମେ ଖାଲି

0: ଶୁଣିଲେ ହବନି,
1: ଆଜ୍ଞା,
0: ତାକୁ କାମରେ ବି ଲଗେଇବ। ତୁମେ ଯୁବବର୍ଗ ଯଦି ମକା ଚାଷକୁ ଆପଣେଇବ, ତାହେଲେ ଆମେ ଚାଷ କ୍ଷେତ୍ରରୁ ଭଲ ଦି ପଇସା ଲାଭ କରିବା। ତାହେଲେ ମହାଶୟଙ୍କୁ ଆମ କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆଉ ଥରେ ଧନ୍ୟବାଦ।
1: ତାହେଲେ ଅପା ଏବେ ଆଉ କଣ ଚର୍ଚ୍ଚା କରିବା?
0: ଖାଲି କଣ ଏଠି ବସିଥିବା ନା କଣ? ମହାଶୟ ଏତେ ସୁନ୍ଦର ଭାବରେ ମକା ଚାଷରୁ କେମିତି କଣ ଆମେ ଆୟ କରିବା ସେ ବିଷୟରେ ବୁଝେଇ କହିଲେ। ତା ସହିତ ଆମେ ଚାଷୀବନ୍ଦୀ ଲୋକ, ଆମେ ଯେକୌଣସି ଚାଷବାସ କରିବା, ସେ ଫଳ ହଉ, ଫୁଲ ହଉ, ଧାନ ହଉ, ବିରିମୁଗ ହଉ, ଆମେ ଯଦି ଦର ଦାମ ବିଷୟରେ କିଛି ନ ଜାଣିଥିବା ଆମେ କେମିତି କଣ ଚାଷ କରିବା?
1: ନିହାତି ନିହାତି ଦରଦାମଟା ଆଗେ ଜାଣିବା ନା।
0: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ପୋଟଳ କିଲୋ ପ୍ରତି 70 ଟଙ୍କା, ବାଇଗଣ କିଲୋ ପ୍ରତି 60-80 ଟଙ୍କା, ଭେଣ୍ଡି କିଲୋ ପ୍ରତି 32-38 ଟଙ୍କା, ଫୁଲକୋବି କିଲୋ ପ୍ରତି 34-40 ଟଙ୍କା, ବନ୍ଧାକୋବି 29-34 ଟଙ୍କା, ଝୁଡ଼ଙ୍ଗ 57-68 ଟଙ୍କା, କଞ୍ଚାଲଙ୍କା 65-77 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁଯାୟୀ କମ୍ ବେଶୀ ହେବାର ସମ୍ଭାବନା ରହିଛି। ଏ ଦାମ, ଇଏ କହି ହଉନି ଏ ପାଣିପାଗ କଥା, କେତେବେଳେ ଦୂର ଦୂର କରି ଗାଳି ଦଉଛି, କେତେବେଳେ ଖରା ହଉଛି, ତା ପାଗ ଠିକ ଠାକ ରହୁନି,
1: ଗରମ ବି ଲାଗୁଛି।
0: ହଁ, ଆମେ ହେଲେ ଚାଷୀବନ୍ଦୀ ଲୋକ, ସବୁ ଭିତରେ ଆମକୁ ପାଣିପାଗ କଥା ଆଗେ ଜାଣିବାକୁ ପଡିବ, ତାପରେ ଯୋଉ କଥା ପାଣିପାଗ ଶୁଣିବା, ତାପରେ ଉଠିବା।
1: ହଁ ଅପା,
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶେଷ ହେଲା ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନାରେ ଅମ୍ବିକା ମହାପାତ୍ର ଏବଂ ସନ୍ତୋଷ କୁମାର ପାଠକ। ଆକାଶବାଣୀ କଟକ।
1: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କିଷାନ କହ୍ନେୟା କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ମନୋହର ଏବଂ ସାଥୀ।

0: ସୁନୀଲ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ। କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା?
1: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
4: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
5: କାଇଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800 3456 718 କିମ୍ବା

ଲୋକଙ୍କର ମୃତ୍ୟୁ ହୋଇଥିବା ଏବଂ ପ୍ରାୟ 5,700 ଲୋକ ନିଖୋଜ ଥିବା ଜଣାପଡ଼ିଛି। ତେବେ ସେଠାକାର ସରକାରଙ୍କର ଆକଳନ ଅନୁସାରେ ବହୁ ଘର, ମଟରଯୋଗ୍ୟ ସେତୁ, ପାଦଚାରୀ ସେତୁ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ପ୍ରଭାବିତ ହୋଇଛି ଏବଂ ବହୁ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଭୟଙ୍କର ପରିସ୍ଥିତି ତେବେ ଶ୍ରୋତାବନ୍ଧୁ, ଏହି ହିମନଦୀ ପାହାଡ଼ ଧସିବାରୁ ହଠାତ୍ ବନ୍ୟା ପରି ପରିସ୍ଥିତି ଉତ୍ପନ୍ନ ହୋଇ ନେପାଳରେ ବ୍ୟାପକ ପରିମାଣର ଜୀବନହାନି, ଘରବାଡ଼ି, ରାସ୍ତା, ସେତୁ, ଜଳବିଦ୍ୟୁତ ପ୍ରକଳ୍ପ ଏବଂ କୃଷିର ଭୟଙ୍କର କ୍ଷତି ହୋଇଥିବା ସେଠାକାର ସରକାରଙ୍କର ଆକଳନରୁ ଜଣାପଡ଼ିଛି। ତେଣୁ ଶ୍ରୋତାବନ୍ଧୁ, ଏହିପରି ଭୂମିସ୍ଖଳନ, ଲ୍ୟାଣ୍ଡସ୍ଲାଇଡ୍ ଏବଂ ଭୂମିକମ୍ପ ଭଳି ବହୁ ପ୍ରାକୃତିକ ବିପର୍ଯ୍ୟୟମାନ ପରିବେଶର ଅସନ୍ତୁଳିତ ଅବସ୍ଥା ଯୋଗୁଁ ଘଟିଥାଏ। ତେବେ ଶ୍ରୋତାବନ୍ଧୁ, ଯେତେବେଳେ ହଠାତ୍ ଯଦି ଭୂମିଟିଏ ଦୋହଲିଯିବ, ନିଜର ସୁରକ୍ଷିତ ସ୍ଥାନ ବି ଅସୁରକ୍ଷିତ ଲାଗିଥାଏ। ବେଳେବେଳେ ଆଖି ଖୋଲିବା ବେଳକୁ ମଣିଷ ନିଜକୁ ଧ୍ୱଂସସ୍ତୂପ ମଧ୍ୟରେ ଠାବ କରିଥାଏ। ତ କେଉଁଠି ରାତି ପାହିଲେ ସୁଦ୍ଧା ଆଖି ଖୋଲିବାର ସମ୍ଭାବନା ଶେଷ ହୋଇଯାଇଥାଏ, କାରଣ ମଣିଷ ଭୂମିକମ୍ପ ପରି ସବୁଠାରୁ ବିପଜ୍ଜନକ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥାଏ। ଏଥିପାଇଁ ଏହି ଭୂମିକମ୍ପର ପ୍ରକୋପରେ ପ୍ରଭାବଶାଳୀ ଦେଶଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେବା ଅତ୍ୟନ୍ତ ଦୁଃଖର ବିଷୟ। ଶ୍ରୋତାବନ୍ଧୁ, ପୃଥିବୀ ଗର୍ଭରେ ବିଭିନ୍ନ ଧାତବ ପଦାର୍ଥ ଅତି ଉତ୍ତପ୍ତ ଏବଂ ତରଳ ଅବସ୍ଥାରେ ରହିଛି। ଭୂପୃଷ୍ଠର ଯେତେ ଶକ୍ତ ଏବଂ ଶୀତଳ, ଏହାର ଭିତର ସେତେ ଭୟଙ୍କର। ତେବେ ଭୂପୃଷ୍ଠ କେତେକ ବଡ଼ ଓ ଛୋଟ ଖଣ୍ଡରେ ବିଭକ୍ତ, ସେହି ଖଣ୍ଡଗୁଡ଼ିକୁ ପ୍ଲେଟ୍ ବୋଲି କୁହାଯାଇଥାଏ। ପ୍ଲେଟ୍ଗୁଡ଼ିକ ଉତ୍ତପ୍ତ ତରଳ ପଦାର୍ଥ ଉପରେ ସ୍ଥିର ନ ରହିପାରି ଦୋଳାୟମାନ ଅବସ୍ଥାରେ ଗତି କରନ୍ତି। ଏହି ଗତି ସମୟରେ ଗୋଟିଏ ପ୍ଲେଟ୍ ଆଉ ଗୋଟିଏ ପ୍ଲେଟ୍ ଉପରେ ଚଢ଼ିଯାଇପାରେ କିମ୍ବା କୌଣସି ପ୍ଲେଟ୍ ତଳକୁ ଦବିଯାଇପାରେ, ଅଥବା ଦୁଇଟି ପ୍ଲେଟ୍ ପରସ୍ପର ସହିତ ଧକ୍କା ହୋଇଯାଇପାରେ। ଯେଉଁଠାରେ ଦୁଇଟି ପ୍ଲେଟ୍ ପରସ୍ପରକୁ ଆଘାତ କରନ୍ତି, ସେହି ଅଞ୍ଚଳରେ ତୀବ୍ର କମ୍ପନ ସୃଷ୍ଟି ହୁଏ, ଯାହାକୁ କୁହାଯାଏ ଭୂକମ୍ପନ ବା ଭୂମିକମ୍ପ। ଗତ କିଛି ଦିନ ହେବ ଭୂମିକମ୍ପ ସମଗ୍ର ବିଶ୍ୱରେ ଚର୍ଚ୍ଚାର କାରଣ ପାଲଟିଛି। ଓଡ଼ିଶାଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ, ଆଫଗାନିସ୍ତାନ, ନେପାଳ, ମିଆଁମାର, ଥାଇଲାଣ୍ଡ ଭଳି ବିଭିନ୍ନ ଅଞ୍ଚଳ ଏଭଳି ବିପର୍ଯ୍ୟୟକୁ ନେଇ ବିଶେଷଜ୍ଞ ଚିନ୍ତା ବଢ଼ାଇ ଦେଇଛି। ଏହା ସହିତ ବିଶ୍ୱରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବୈଜ୍ଞାନିକମାନେ ପୁଣି ସତର୍କ ସୂଚନା ଦେଇଛନ୍ତି। ଏଥର ଭାରତର ଭୂଗର୍ଭୀୟ ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିବା ସହ ବୈଜ୍ଞାନିକମାନେ ଜଣାଇଛନ୍ତି ଯେ ଭାରତୀୟ ପ୍ଲେଟ୍ ଏବେ ଦୁଇ ଭାଗରେ ବିଭକ୍ତ ହେବାର ପ୍ରକ୍ରିୟା ଦେଇ ଗତି କରୁଥିବା ବେଳେ ଏହା ଦେଶରେ ଆଗାମୀ ସମୟରେ ଭୂମିକମ୍ପର ଆଶଙ୍କା ବଢ଼ାଇପାରେ। ଏହି ଭୂମିକମ୍ପ ହେବାର ବହୁ କାରଣ ରହିଛି। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନର ବୈଜ୍ଞାନିକମାନଙ୍କର କହିବା ଅନୁସାରେ ଭାରତୀୟ ପ୍ଲେଟ୍ 60 ମିଲିୟନ ବର୍ଷ ଧରି ୟୁରେସିଆନ୍ ପ୍ଲେଟ୍ ସହ ଧକ୍କା ହୋଇଆସୁଥିବା ବେଳେ ହିମାଳୟ ପର୍ବତମାଳା ଏବଂ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଆଦି ସୃଷ୍ଟିର କାରଣ ହୋଇଥିଲା ଏବଂ ଏହା ଏବେ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି। ମିଆଁମାରଠାରେ ଆସିଥିବା 7.7 ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଏସିଆର ବିଭିନ୍ନ ଦେଶକୁ ପ୍ରଭାବିତ କରିଥିବା ବେଳେ ଏହା ହିମାଳୟ ଅଞ୍ଚଳରେ ଆଗାମୀ ବିନାଶକାରୀ ଭୂମିକମ୍ପର ପ୍ରାକ୍ ସୂଚନା ହୋଇପାରେ ବୋଲି ମଧ୍ୟ ବୈଜ୍ଞାନିକମାନେ ଜଣାଇଛନ୍ତି। ହିମାଳୟ ନିମ୍ନ ଦେଶରେ ଏକ ଶକ୍ତିଶାଳୀ ଭୂମିକମ୍ପ ରହିଥିବା ସେମାନେ ଆଶଙ୍କା କରୁଛନ୍ତି, ଯାହାକୁ କି ବହୁ ବଡ଼ ହିମାଳୟନ ଭୂମିକମ୍ପ ବୋଲି କୁହାଯାଉଛି। ଶ୍ରୋତାବନ୍ଧୁ, ପୃଥିବୀର ଆଭ୍ୟନ୍ତରରେ କୌଣସି ପରିବର୍ତ୍ତନ ଘଟିଲେ ଭୂପୃଷ୍ଠରେ କମ୍ପନ ବା ସ୍ପନ୍ଦନ ସୃଷ୍ଟି ହୋଇଥାଏ। ତେବେ ଅଧିକାଂଶ ଧ୍ୱଂସକାରୀ ଭୂମିକମ୍ପ ଭୂଚଳନ ଜନିତ କାରଣରୁ ଘଟିଥାଏ। ଅନ୍ୟ କେତେକ କାରଣରୁ ଯେପରି ଆଗ୍ନେୟଗିରି ଉଦ୍ଗୀରଣ, ଭୂସ୍ଖଳନ, ଖଣି ଅଞ୍ଚଳରେ ଭୂପାତ ଏବଂ ବଡ଼ ବଡ଼ ଜଳଭଣ୍ଡାର ଥିବା ଅଞ୍ଚଳରେ ପ୍ରବଳ ଭୂଚାପ ଜନିତ କାରଣରୁ ଘଟୁଥିବା ଭୂମିକମ୍ପ ସୀମିତ ଅଞ୍ଚଳକୁ ପ୍ରଭାବିତ କରିଥାଏ। ମାତ୍ର ଭୂମିକମ୍ପ ଭୂଚଳନ ଜନିତ କାରଣରୁ ଘଟିଲେ ବ୍ୟାପକ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ଭୂକମ୍ପର ତରଙ୍ଗର ତୀବ୍ରତାରୁ ହିଁ ତାହାର ଧ୍ୱଂସକାରୀ ଶକ୍ତି ନିର୍ଣ୍ଣୟ କରାଯାଇଥାଏ। ଏହି ତୀବ୍ରତା ରିକ୍ଟର ସ୍କେଲ ଦ୍ୱାରା ମପାଯାଇଥାଏ ଏବଂ ତୀବ୍ରତା ଅନୁସାରେ ଭୂପୃଷ୍ଠକୁ ବିଭିନ୍ନ ଭୂକମ୍ପ ଅଞ୍ଚଳରେ ବିଭକ୍ତ କରାଯାଇଥାଏ। ଏହି ରିକ୍ଟର ସ୍କେଲକୁ 1935 ଆମେରିକୀୟ ଭୂବିଜ୍ଞାନୀ ଚାର୍ଲସ ଫ୍ରାନ୍ସିସ୍ ରିକ୍ଟର ପ୍ରଥମେ ତିଆରି କରିଥିଲେ। ରିକ୍ଟର ସ୍କେଲରେ 2 ବା କମ୍ ତୀବ୍ରତାର ଭୂମିକମ୍ପକୁ ଅନୁଭବ କରାଯାଇପାରେ ନାହିଁ, ଯାହାକୁ ମାଇକ୍ରୋ ଭୂମିକମ୍ପ କୁହାଯାଏ। ସେହିପରି ତୀବ୍ରତା 2-2.9 ରହିଲେ ଏହା ମାଇନର ଭୂମିକମ୍ପ ହୋଇପାରେ ଏବଂ ଏହାକୁ ଅନୁଭବ କରି ନହେଲେ ବି ରେକର୍ଡ କରାଯାଇପାରିବ। ତେବେ 4-5

0: 5.9 ତୀବ୍ରତାର ଭୂମିକମ୍ପ ହାଲୁକା ହୋଇଥିଲେ ବି କବାଟ ଝରକା ଥରେଇ ଦେଇଥାଏ ଏବଂ 5.5 ତୀବ୍ରତାର ମଧ୍ୟମ ଭୂମିକମ୍ପରେ କୋଠାବାଡ଼ି କ୍ଷତିଗ୍ରସ୍ତ ହେବା ସହ 6.6 ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଦ୍ୱାରା କମ୍ଠାରୁ ଅଧିକ ଅଞ୍ଚଳର ଧନଜୀବନ ନଷ୍ଟ ହୁଏ। ତେବେ ତୀବ୍ରତା 7.7 ମଧ୍ୟରେ ରହିଲେ ଏହାକୁ ବଡ଼ ଭୂମିକମ୍ପ କୁହାଯାଏ ଏବଂ ଏହି ଭୂକମ୍ପନ ଦ୍ୱାରା ଅଧିକ ଅଞ୍ଚଳର ଧନଜୀବନ ନଷ୍ଟ ବିନଷ୍ଟ ହୋଇଥାଏ। ତୀବ୍ରତା ଯଦି 8.9 ମଧ୍ୟରେ ହୋଇଥାଏ ଏହାକୁ କୁହାଯାଏ ବହୁ ବଡ଼ ଭୂମିକମ୍ପ ବା ଗ୍ରେଟ୍ ଆର୍ଥକ୍ୱେକ୍। ଏହି ଭୂମିକମ୍ପ ଦ୍ୱାରା ଶହ ଶହ କିଲୋମିଟର ଅଞ୍ଚଳରେ କୋଠାବାଡ଼ି ଧୂଳିସାତ ହୋଇଯାଏ, ବହୁ ଧନଜୀବନ ନଷ୍ଟ ହୋଇଯାଏ। ତେବେ ଶ୍ରୋତାବନ୍ଧୁ, ଯଦି 10ରୁ ଅଧିକ ତୀବ୍ରତାର ମହାପ୍ରଳୟଙ୍କାରୀ ଭୂମିକମ୍ପ ହୁଏ ତେବେ ତାହାର ପରିଣାମ କରିବା ଅକଳ୍ପନୀୟ। ତେଣୁ ଶ୍ରୋତାବନ୍ଧୁ, ଭୂମିକମ୍ପର ତୀବ୍ରତା ଏବଂ ଅନୁଭୂତ ସମୟ ଉପରେ କ୍ଷୟକ୍ଷତିର ପରିମାଣ ନିର୍ଭର କରିଥାଏ। ଭୂମିକମ୍ପ କେତେବେଳେ ଏବଂ କେଉଁ ଅଞ୍ଚଳରେ ଅନୁଭୂତ ହେବ ତାହାର ସଠିକ୍ ପୂର୍ବାନୁମାନ ଏଯାବତ୍ କରାଯିବା ସମ୍ଭବ ହୋଇପାରୁନାହିଁ। ଭାରତରେ 59% ଅଞ୍ଚଳ ଭୂମିକମ୍ପ ପ୍ରବଣ ବୋଲି ଚିହ୍ନଟ ହୋଇଛି। ଦେଶରେ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନର ସୁରକ୍ଷା ପାଇଁ ସରକାର ସିସ୍ମିକ୍ ଅବଜରଭାଟୋରୀ ସଂଖ୍ୟା 2014 ଅସିଥିବା ବେଳେ 2025 ଫେବୃଆରୀ ମାସ ସୁଦ୍ଧା 168 ବୃଦ୍ଧି କରିଛନ୍ତି। ଜାତୀୟ
1: ଶେଷ ହେଲା କାର୍ଯ୍ୟକ୍ରମ ପ୍ରକୃତି ଓ ପରିବେଶ, ଆକାଶବାଣୀ ବାରିପଦା। ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣନ୍ତୁ ସମର ସଲିମ ସାଇମନ ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠ ଦେଇଛନ୍ତି ତାନସେନ ସିଂ।

0: ସନ୍ତ୍ରାସବାଦର ସଫଳ ମୁକାବିଲା, ସନ୍ତ୍ରାସବାଦୀଙ୍କୁ ପାଣ୍ଠି ଯୋଗାଣ, ସଂଗଠିତ ଅପରାଧ ଆଦି ରୋକିବା ପାଇଁ ଆଞ୍ଚଳିକ ସହଯୋଗ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଭାରତ ସନ୍ତ୍ରାସବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରି ଚାଲିଛି। ଭାରତର ପ୍ରଗତି, ସାମୂହିକ ଅଭିବୃଦ୍ଧି ଓ ସହଭାଗିତା ସୁଯୋଗ ଉପରେ ପର୍ଯ୍ୟବେସିତ କହିଲେ ପ୍ରଧାନମନ୍ତ୍ରୀ। ରାଞ୍ଚି ଆଇଆଇଟି ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠିତ ଏବଂ ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ, ସିଦ୍ଧ, ୟୁନାନି ଓ ହୋମିଓପାଥିକ ଚିକିତ୍ସା ପାଇଁ ଜାରି ହେଲା ମାନକ ନିର୍ଦ୍ଦେଶାବଳୀ। ଆମ ରାଜ୍ୟର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପାଲା। ପରିବେଷଣ କରୁଛନ୍ତି ସୁବାଷ ଚନ୍ଦ୍ର ପରିଜା ଏବଂ ସାଥୀ।
2: ଜୟ ଜଗନ୍ନାଥ ସ୍ୱାମୀ।

ପୁରୁଷ ଉତ୍ତମ ରାମ ଠାକୁର ବେତାର ମାଧ୍ୟମରେ ଶ୍ରବଣ କରୁଥିବା ବିଦଗ୍ଧ କଳା ପାଲା ସମସ୍ତ ଶତ୍ରୁ ମଣ୍ଡଳୀ ମାନଙ୍କର ସର୍ବାରିଷ୍ଟ ଖଣ୍ଡନ କରିବା ସଙ୍ଗେ ସଙ୍ଗେ ସେ ପ୍ରଭୁ ସର୍ବ

Giovane Monoprano. ଧାତା ସୁତ ଦେବର୍ଷି ନାରଦ ବୈକୁଣ୍ଠାଧିପତି ନାରାୟଣଙ୍କର ଦର୍ଶନ ମାନସରେ ସେଦିନ ମନଜାନ ଉପବେଶନ କରି ଶୂନ୍ୟ ମାର୍ଗରେ ଚଳି ଯାଉଛନ୍ତି। ଯେତେବେଳେ ଶୂନ୍ୟ ମାର୍ଗରେ ଚାଲିଛନ୍ତି ହଠାତ ଦେବର୍ଷିଙ୍କ ମନରେ ଏକ ଉଦ୍ଭଟ ପରିକଳ୍ପନା ସ୍ଥାନ ନେଲା। ଦେବର୍ଷି ମନ ଭିତରେ ଚିନ୍ତା କଲେ,

ପ୍ରଭୁ ସତରେ କଣ ଆପଣ ଅନନ୍ତ ପରେ ଗହନ ନିଦରେ ଅଛନ୍ତି? ଆପଣ ତ ଗୋଟିଏ ମୁହୂର୍ତ୍ତ ଯଦି ଚକ୍ଷୁପତା ପକେଇ ଦିଅନ୍ତି ସଂସାରର ସମସ୍ତ କିଛି ଓଲଟ ପାଲଟ ହେଇଯିବ। ମୁଁ ଜାଣୁଛି ଆପଣ ମୋ ସହିତ କପଟ ଆଚରଣ କରିଛନ୍ତି। ଆପଣ ହଉଛନ୍ତି କପଟୀ ଠାକୁର।

0: କହିଲେ ହେ ପ୍ରଭୁ, ତୁମ କପଟପଣକୁ ଇଏ ସମଗ୍ର ବିଶ୍ୱରେ କିଏ ନ ଜାଣିଛି? ଆପଣ ପରା ଭକ୍ତାଧୀନ ଠାକୁର, ଆପଣଙ୍କର ସ୍ୱଭାବ କଣ ଭକ୍ତ ପାଖରେ ଅଛ ପା? ଠିକ ଅଛି, ଯଦି ପ୍ରଭୁ ହୋଇ ଭକ୍ତର ଡାକ ନ ଶୁଣିଲ ତାହେଲେ ତୁମ ପ୍ରଭୁପଣ ତୁମରି ପାଖରେ ଥାଉ। ଅଭିମାନ ଭରା ହୃଦୟରେ ଫେରି ଯାଉଛନ୍ତି ଦେବର୍ଷି ନାରଦ। ଉଠି ପଡିଲା ଆଜି ମାୟାଧର, ଡାକିଦେଲେ ହେ ଦେବର୍ଷି, ଆପଣଙ୍କ ଭଳି ସଂସାର ତ୍ୟାଗୀ ସନ୍ନ୍ୟାସୀ ପାଖରେ ଇଏ ଭଳି କଥା ଶୋଭନୀୟ ନୁହେଁ। ପଛକୁ ଫେରି ଆସିଲେ, ପ୍ରଭୁଙ୍କ ପାଖରେ ହାତ ଯୋଡ଼ିଦେଲେ, କହିଲେ ହେ ପ୍ରଭୁ, ମୁଁ ଆପଣଙ୍କର ଭକ୍ତ, ଆପଣ ମୋର ପ୍ରଭୁ, ମୁଁ ଏତେ ପ୍ରକାର ଡାକିଲେ ଆପଣ ମୋ ଡାକ ଶୁଣିଲେନି?
1: ଶୁଣିଲେନି।
0: ଠାକୁର ଅଳ୍ପ ହସିଲେ, କହିଲେ ଦେବର୍ଷି, ଆପଣ ଭଲ ଭାବରେ ଜାଣନ୍ତି, ନାହଁ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟ।

ତମେ ମୋ ଅବୟବକୁ ଦେଖିଲ ଏ ବୈକୁଣ୍ଠପୁରରେ, ତମେ ଜାଣିଛ ମୁଁ ବୈକୁଣ୍ଠରେ ନଥାଏ, ତମେ ଜାଣିଛ ମୁଁ ଯୋଗୀ ଋଷି ମାନଙ୍କ ପାଖରେ ନଥାଏ, ମୁଁ ତ ଭକ୍ତାଧୀନ ନା, ମୋ ଭକ୍ତ ପାଖରେ ମୁଁ ସବୁବେଳେ ବନ୍ଧା ପଡିଥାଏ, ତେଣୁ ମୁଁ ଆଜି ମର୍ତ୍ତ୍ୟପୁରରେ ମୋ ଭକ୍ତ ନିକଟରେ ଥିଲି। ଚମକି ପଡିଲେ ଦେବର୍ଷି ନାରଦ, କହିଲେ ପ୍ରଭୁ ଜଗତରେ ପୁଣି ମୋ ଠାରୁ ଗୋଟେ ବଡ ଭକ୍ତ କିଏ ଅଛି ଯାହା ପାଖରେ ଆପଣ ବନ୍ଧା ରହିଲେ। ଠିକ ଅଛି ପ୍ରଭୁ, ଯଦି ଏଭଳି ଜଣେ କିଏ ଭକ୍ତ ଅଛି ଆପଣ ଟିକେ ତା ପରିଚୟ ମତେ ପ୍ରଦାନ କରନ୍ତୁ। ଠାକୁର ହସିଲେ, ହେଲେ ଦେବର୍ଷି ସେ ଭକ୍ତକୁ ସମଗ୍ର ବିଶ୍ୱ ଜାଣେ, ସେ ଭକ୍ତ ଟିକେ ଜାଣିଛ।

ଦେବର୍ଷି ଅଞ୍ଜନା ସୁତ ପବନ ନନ୍ଦନ ନାମଟି ହଉଛି ତାର ଭକ୍ତ ହନୁମାନ। ଆଜି ହନୁମାନର ଭକ୍ତିର ପରାକାଷ୍ଠାରେ ମୁଁ ସଦା ସର୍ବଦା ତା ପାଖରେ ବନ୍ଧା ହୋଇ ରହିଛି। ଏଭଳି ଭକ୍ତ ମୋର ଜଗତରେ ଆଉ କିଏ ଅଛି? ଏ କଥା ଯେତେବେଳେ ଶୁଣିଦେଲେ ଦେବର୍ଷି କଟା ଘାରେ ଚୁନ ଧେଲା ଭଳି ଦେବର୍ଷିଙ୍କୁ ପ୍ରବଳ କଷ୍ଟ ହେଲା। ଅହଙ୍କାରୀ ଲୋକ କେବେ ଅନ୍ୟର ଭଲ ବା ବଡପଣ ସହ୍ୟ କରିପାରନ୍ତିନି। ହେଲେ ଠିକ ଅଛି ପ୍ରଭୁ, ଆପଣ ତ ମାୟାଧର, ତେଣୁ ମୁଁ ନିଶ୍ଚିତ ଭାବରେ ତାର ଭକ୍ତିର ପରାକାଷ୍ଠାକୁ ପରୀକ୍ଷା କରିବି। ଏ କଥା ଚିନ୍ତା କରି ଚିତ୍ରକୂଟ ଅଭିମୁଖେ ଯାତ୍ରା ଆରମ୍ଭ କରିଲେ। ପହଞ୍ଚିଗଲେ ଚିତ୍ରକୂଟ ପର୍ବତ ନିକଟରେ। ଆଜି ଲକ୍ଷ୍ୟ କରିଦେଲେ ଚିତ୍ରକୂଟର ପ୍ରାକୃତିକ ପରିବେଶ।

ଯାଇଛନ୍ତି ଗିରିରାଜ ଚିତ୍ରକୂଟ ନିକଟରେ, ଅପୂର୍ବ ଶୋଭା ଧାରଣ କରିଛି ଚିତ୍ରକୂଟ, ଚାରିଆଡିକି ଚାହିଁଦେଲେ, ଯୁଆଡେ ଦେଖିଲେ ଅପୂର୍ବ ଶୋଭା, ଚାରିଆଡ଼ ରାମମୟ, ଗଛରେ ରାମ, ପତ୍ରରେ ରାମ, ଶିଳାରେ ରାମ, ସବୁଆଡେ ଖାଲି ରାମ ଧ୍ୱନିରେ ପ୍ରତିଧ୍ୱନିତ ହେଉଛି। ଚମକି ପଡିଲେ ଦେବର୍ଷି, ହେଲେ ଏଭଳି କଥା ଯାହା ହେଉଛି ସମ୍ପୂର୍ଣ୍ଣ ରାମମୟ, ପରୀକ୍ଷା କରିବା ପାଇଁ ଦେବର୍ଷି ଆଜି କଲେ କ'ଣ।

0: ଛୋଟିଆ କ୍ଷୁଦ୍ର ତୃଣଟିଏ ଉପାଡ଼ି ଆଣିଲେ, ନଖରେ ଚିରି ଦେଲେ। ବିଚିତ୍ର କଥା, ଦେଖିଲେ ଭିତରେ ଲେଖା ହେଇଛି ରାମ ରାମ
1: ରାମ ରାମ।
0: ଫଳଟିଏ ତୋଳି ଆଣିଲେ, ଖଣ୍ଡ ଖଣ୍ଡ କରି ପରସ୍ତ ପରସ୍ତ କରି ଯେତେ ଭାଙ୍ଗିଲେ, ତା ମଧ୍ୟରୁ କେ ମାତ୍ର ସେଇ ରାମ ନାମ ହିଁ ଉଦ୍ଭବ ହେଲା। ଚମକି ପଡିଲେ ଦେବର୍ଷି, ଚାହିଁଦେଲେ କିଛି ଦୂରରେ ବସିଛନ୍ତି ଭକ୍ତ ଶିରୋମଣି ହନୁମାନ, ପ୍ରଭୁ ନାମକୁ ଗାନ କରୁଛନ୍ତି। ଆଜି ସେଇ ସମୟରେ ଆଜି ଦେବର୍ଷି ନାରଦ ସେ ସ୍ଥାନରେ ଉପସ୍ଥିତ ହୋଇ ଆଜି ଗୋଟେ ମାୟା ବ୍ରାହ୍ମଣ ରୂପରେ ଆଜି ନାରାୟଣ ନାରାୟଣ ଉଚ୍ଚାରଣ କଲେ। ଯେତେବେଳେ ନାରାୟଣ ନାମଟି ଶ୍ରବଣ କଲେ, ହନୁମାନଙ୍କର ଏକାଗ୍ରତା ଭାଙ୍ଗିଗଲା। ହଠାତ ଚମକି ଉଠି ପଡିଲେ, ଦେଖିଲେ ସମ୍ମୁଖ ଭାଗରେ ଦଣ୍ଡାୟମାନ ଏକ ବ୍ରାହ୍ମଣ। ବ୍ରାହ୍ମଣଙ୍କୁ ଯେତେବେଳେ ଦେଖିଛନ୍ତି, ପୂଜ୍ୟ ପୂଜାରୀ ହେଉଛନ୍ତି ହନୁମାନ, ଏଥିରେ ତ୍ରୁଟି ନ କରି ଆଜି ବ୍ରାହ୍ମଣଙ୍କୁ ପ୍ରଣାମ କଲେ। ପ୍ରଣାମ କରି ଯୋଡ଼ ହସ୍ତରେ ବିନୟ

ସେତେବେଳେ ହନୁମାନ ପଚାରି ଦେଲେ, ହେ ବ୍ରାହ୍ମଣ ଗୋସାଇ, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ। ପରିଚୟ ପ୍ରଦାନ କରିଦେଲେ ଦେବର୍ଷି, ନିଜ ରୂପକୁ ଫେରି ଆସିଲେ। ଦେବର୍ଷିଙ୍କୁ ଦେଖି ପୁନର୍ବାର ପ୍ରଣାମ କରି ହନୁମାନ କହିଲେ, ହେ ଦେବର୍ଷି, ଆପଣ ଆଜି ମୋର ନିଷ୍ଠାକୁ ଭାଙ୍ଗି ଦେଲେ, ମୋ ଏକାଗ୍ରତାକୁ ଭାଙ୍ଗି ଦେଲେ। ରାମ ନାମ ନଗାଇ ଆପଣ ନାରାୟଣଙ୍କର ନାମକୁ ଉଚ୍ଚାରଣ କଲେ, ତେଣୁ ଅନୁରୋଧ କରୁଛି ଆପଣ ଟିକେ ମୋ ସହିତ ସେଇ ରାମ ନାମକୁ ଗାନ କରନ୍ତୁ। ଦେବର୍ଷି ମନା କରିଦେଲେ, ମୋ ଦ୍ୱାରା ସେ କଥା ହବ ନାହିଁ। ତେଣୁ ଏଇଠି ହନୁମାନ କହିଲେ, ଦେବର୍ଷି, ରାମ ନାମ ଠାରୁ ଶ୍ରେଷ୍ଠ ଏ ଜଗତରେ କିଛି ନାହିଁ। ରାମ

ସଂସାରରେ ମୁଖ୍ୟ ମାର୍ଗରେ ଏକମାତ୍ର ପଥ ହଉଛି ପ୍ରଭୁ ରାମ ନାମ। ରାମ ନାମ ଗାଇଦେଲେ ସମସ୍ତ କାମନା ନଷ୍ଟ ହେଇଯାଏ, କାମନାର ବିନାଶରେ ଦୁଃଖର ବିନାଶ। ତେଣୁ ହେ ଦେବର୍ଷି, ଆପଣ ବିଳମ୍ବ ନ କରି ମୋ ସହିତ ଟିକେ ରାମ ନାମ ଗାୟନ କରନ୍ତୁ। ତନ୍ମୟ ଭାବରେ ବସି ପଡିଲେ ହନୁମାନ, ଆରମ୍ଭ କଲେ ପ୍ରଭୁଙ୍କର ନାମ।

ଯେତେବେଳେ ହନୁମାନ ରାମ ନାମ ଗାନ କରୁଛନ୍ତି, ଆଶ୍ଚର୍ଯ୍ୟ ଭଙ୍ଗୀରେ ଦେବର୍ଷି ଆଜି ନାରାୟଣ ନାରାୟଣ ଉଚ୍ଚାରଣ କରୁଛନ୍ତି, ଅବମାନ ସବୁ ସହ୍ୟ କରନ୍ତି, ହେଲେ କେବେ ହେଲେ ସେ ରାମ ନାମର ଅବମାନନା ସହ୍ୟ କରିପାରନ୍ତିନି। ଆଜି ଚିହିଁକି ଉଠିଲେ, କହିଲେ ହେ ଦେବର୍ଷି, ଭାବିଛ କି ଏଇ କାଷ୍ଟ

ବର୍ଷୀ, ଭାବୁଛ ବୋଧେ କାଠ କଣ୍ଢେଇର ଖେଳଟିଏ ମୁଁ କରୁଛି, ତେଣୁ ତମେ ବାରମ୍ବାର ଆଜି ବିଶୃଙ୍ଖଳା ସୃଷ୍ଟି କରିଛ। ମୁଁ ସବୁ ସହିବି, ମୋ ପ୍ରଭୁର ନାମର ଅବମାନନା ସହ୍ୟ କରିପାରିବିନି। ଏତିକି କହି ହନୁମାନ ଯେତେବେଳେ ବୁଲି ପଡ଼ିଲେ, ସେ ପୁଚ୍ଛ ଯେତେବେଳେ ବୁଲି ଆସିଛି, ଏଭଳି ପ୍ରକାର ଗୋଟେ କମ୍ପନ ସୃଷ୍ଟି ହେଲା। ସେ କମ୍ପନରେ ଦେବର୍ଷି ଫୁଲ ଭଳି ଉଡ଼ିଗଲେ, ଉଡ଼ିଗଲେ କିଛି ଦୂରରେ, ଆଣ୍ଠୁ ଗଣ୍ଠି ସବୁ ଛିଡ଼ି ଯାଇଛି, ରୁଧିରମୟ ଶରୀର

0: ଜର୍ଜରିତ ଅବସ୍ଥାରେ ଚାଲିଛନ୍ତି ଦେବର୍ଷି। ଆଜି ଦେଖିଲେ ଆଜି ସମ୍ମୁଖ ଭାଗରେ ଗ୍ରହରାଜ ଶନି ଆଗମନ କରୁଛନ୍ତି, ମଧ୍ୟରେ ଭେଟ ହେଇଗଲା। ଦେଖିଦେଲେ ଏତାଦୃଶ ଅବସ୍ଥା ଦେବର୍ଷିଙ୍କର, ପଚାରିଦେଲେ ହେ ଦେବର୍ଷି ଆପଣଙ୍କ ଭଳି ଜଣେ ବୈରାଗୀ କି ଏଭଳି ଦୁରାବସ୍ଥା ଦେଲା କିଏ? ସେ ଯେତେବେଳେ କଥା କହିଦିଅନ୍ତି, ଦେବର୍ଷି କହିଲେ ହେ ଗ୍ରହରାଜ, ଆଜି ଏଭଳି ଅବସ୍ଥା ପାଇଁ ଦାୟୀ ହଉଛି ହନୁମାନ।
1: ହନୁମାନ
0: ତେଣୁ ହନୁମାନ ଦ୍ଵାରା ମୁଁ ଆଜି ପରାଭବ ପାଇଛି। ଯେତେବେଳେ ଶୁଣିଦେଲେ ଏ କଥା,

ଦେବର୍ଷି, ମୁଁ ହେଲି ଗ୍ରହରାଜ ଶନି। ମୋ କବଳରୁ ଏପର୍ଯ୍ୟନ୍ତ କେହି କେବେ ମୁକ୍ତି ପାଇନି। ଏ ବାନର ପିଲାବେଳେ କମଳା ଲେମ୍ବୁ ଭାବି ମୋ ପିତାଙ୍କୁ ଗିଳି ଦେଇଥିଲା, ତେଣୁ ପ୍ରତିଶୋଧ ଏବେ ମଧ୍ୟ ମୋ ଅନ୍ତରରେ ଅଛି। ମୁଁ ନିଶ୍ଚିତ ଭାବରେ ପ୍ରତିଶୋଧ ନେବି। ଏ କଥା କହି ଶନି ଆଜି କଲେ କଣ? ମକ୍ଷୀ କାବେଶ କୁ ଶନି।

ପରେ ଗ୍ରହରାଜ ଯାଇ ହନୁମାନଙ୍କ ମସ୍ତକରେ ବସି ପଡିଲେ। ଯେତେବେଳେ ହନୁମାନଙ୍କ ମସ୍ତକରେ ବସିଲେ ଶରୀରର ଭାରଟା ବଢିଗଲା, ତେଣୁ ଏଠି ଚିନ୍ତା କଲେ ନିଶ୍ଚିତ ରୂପରେ ପାପ ମୋ ଉପରେ ସବାର ହେଇଛି। ଯୋଉ ପ୍ରଭୁ ନାମକୁ ଗାଇ ମୁଁ ସାତ ସମୁଦ୍ର ଡେଇଁଲି, ସେଇ ପ୍ରଭୁଙ୍କ ନାମରେ ପାପକୁ ଦୂର କରିବି। ଜୟ ଶ୍ରୀରାମ କହି ମସ୍ତକଟାକୁ ଝାଡିଦେଲେ। ଆଜି ଫୁଲ ପରି ଉଡି ଉଡି ଯାଇ ଦେବର୍ଷିଙ୍କ ପାଦ ତଳେ ପଡିଲେ ଗ୍ରହରାଜ। ଉଭୟ ଉଭୟଙ୍କୁ ଚାହିଁଛନ୍ତି, ବିନିଜନେ ସମଦଶା। ଏଇଠି ଗ୍ରହରାଜ ଶନି କହିଲେ।

0: ଶୁଣିଲେ ପାଲା ପରିବେଷଣ କରିଥିଲେ ସୁବାସ ଚନ୍ଦ୍ର ପରିଜା ଏବଂ ସାଥୀମାନେ।
1: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ମନର କେତୋଟି ଗୀତ।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112454।

ହିନ୍ଦୀ କଥାଚିତ୍ର ମନର କେତୋଟି ଗୀତ ଶୁଣୁଥିଲେ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।